ଆକାଶବାଣୀ କେନ୍ଦୁଝର ସୁପ୍ରଭାତ ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଏହି ପ୍ରଥମ ଅଧିବେଶନକୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରଟିରେ ପ୍ରାୟ 5:58 ଆଜି ଶନିବାର 1948 ଶତାବ୍ଦ ଆଷାଢ଼ ମାସର 13 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 4 ତାରିଖ। ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍ 199.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ। ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା କରେ ମା' ତାରିଣୀଙ୍କ ନିକଟରେ।

ମଣିଷ ଉଚ୍ଚାରଣରେ ନୁହେଁ, ଉଚ୍ଚ ଆଚରଣରେ ଶ୍ରେଷ୍ଠ ହୋଇଥାଏ। ଆକାଶବାଣୀ କେନ୍ଦୁଝର ସମୟ ପ୍ରାତଃ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।

ନୈବେଦ୍ୟର ପ୍ରଥମ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ଶ୍ରୀକାନ୍ତ ଦାସ କ୍ଷୀରୋଦଚନ୍ଦ୍ର ପୋଥାଳଙ୍କ ରଚନାରୁ। ସେଇ କଳା କଳା ଆଖି କେଡ଼ି ସୁନ୍ଦର ଦିଶୁଛି, ସତଦଳ ପରେ କିବା ଭ୍ରମର ବସିଛି।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରୀତି ମହାନ୍ତି ନରହରି ଦାସଙ୍କ ରଚନାରୁ। ଏମନ ନୌକା ଭାସି ଯାଉ ଦୂରେ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ରାଜକିଶୋର ଦାସ ବାବାଜୀ ଚରଣ ଜେନାଙ୍କ ରଚନାରୁ। ଚାଲି ଚାଲି ମୁଁ ଯେ ଥକି ପଡ଼ିଲିଣି, ଆଉ ପାରୁନାହିଁ ଚାଲି, ପଡ଼ିଛି ବିକାଳେ ଅନ୍ଧାରେ, ପ୍ରଭୁ ହାତ ମୋର ନିଅ ଧରି, ହାତ ମୋର ନିଅ ଧରି।

Ναι, Πίτερ, ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ନମିତା ଅଗ୍ରୱାଲ ଗୌର ପଟ୍ଟନାୟକଙ୍କ ରଚନାରୁ। ବଡ଼ଦାଣ୍ଡ କରିଲି ମୁଁ ଶରୀରକୁ ମୋର, ଏ ମନରେ ତଳିଲି ମୁଁ ତୁମରି ମନ୍ଦିର। ରତ୍ନସିଂହାସନ କରି ହୃଦୟକୁ ମୋର, ତା ଉପରେ ପୂଜା କଲି ମୂରତି ତୁମର, ପ୍ରଣତି ମୋର ଘେନାକର ପ୍ରଭୁ।

ଏଇଠି ଶେଷ ହୋଇଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ନୈବେଦ୍ୟର ଶିଳ୍ପୀମାନେ ଥିଲେ ଶ୍ରୀକାନ୍ତ ଦାସ, ରୀତି ମହାନ୍ତି, ରାଜକିଶୋର ଦାସ ଏବଂ ନମିତା ଅଗ୍ରୱାଲ। ଗୀତଗୁଡ଼ିକ ରଚନା କରିଥିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳ, ନରହରି ଦାସ, ବାବାଜୀ ଚରଣ ଜେନା ଏବଂ ଗୌରବ ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର।

ଭକ୍ତିରେ ତୁମେ, ମୁକ୍ତିରେ ତୁମେ, ଶକ୍ତିରେ ବି କରିଥାଅ ବାସ। କାରଣରେ ତୁମେ, ବାରଣରେ ତୁମେ, ଶରଣରେ ମୁଜେ ତୁମରି ଦାସ। ଦିଅ ଦିବ୍ୟ ଜ୍ଞାନ, ଦିଅ ଭକ୍ତି ଜ୍ଞାନ, ତୁମଠାରେ ପ୍ରଭୁ ରହୁ ପ୍ରାଣ ମନ। ସଭିଙ୍କର ମଙ୍ଗଳ ହେଉ ପ୍ରତିଦିନ, ଏହା ହେଉ ମୋର ନିତ୍ୟ ନିବେଦନ।

ଆକାଶବାଣୀ କେନ୍ଦୁଝର ସମୟ ପ୍ରାତଃ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶ୍ରୀମଦ୍ ଭାଗବତ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରଣାମ ଶ୍ରୋତା ବନ୍ଧୁ, ଦେବସ୍ନାନ ପୂର୍ଣ୍ଣିମାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଅଣସରରେ ଅଛନ୍ତି। ସେମାନେ ଜ୍ୱରରେ ପୀଡ଼ିତ ଥିବାରୁ ଫୁଲୁରି ଲାଗିଠାରୁ ଆରମ୍ଭ କରି ଦଶ ମୂଳ ମୋଦକ ପଦ୍ଧତିରେ ଚିକିତ୍ସିତ ହେଉଛନ୍ତି। ଏଣୁ ଏହି ପନ୍ଦର ଦିନ ଶ୍ରୀବିଗ୍ରହମାନଙ୍କର ଦର୍ଶନରୁ ଆମେ ସମସ୍ତେ ବଞ୍ଚିତ, କାରଣ ଶ୍ରୀବିଗ୍ରହମାନଙ୍କର ସମସ୍ତ ରୀତିନୀତି ଏହି ସମୟରେ ଗୋପନୀୟ ରଖାଯାଏ। ଏହା ମଧ୍ୟ ଶାସ୍ତ୍ରାନୁମୋଦିତ। ଆୟୁର୍ବିତ୍ତଂ ଗୃହଛିଦ୍ରଂ ମନ୍ତ୍ରମୈଥୁନ ଭେଷଜଂ ତପଃ ଦାନାପମାନଂଚ ନବଗୋପ୍ୟାନି ଯତ୍ନତଃ। ଆୟୁ, ବିତ୍ତ, ଗୃହଛିଦ୍ର, ମନ୍ତ୍ର, ମୈଥୁନ, ଔଷଧ, ତପସ୍ୟା, ଦାନ ଏବଂ ଅପମାନ, ଏହି ନଅଟି ବିଷୟ ଗୋପନ ରଖାଯାଏ। ଯେହେତୁ ଔଷଧ ସେବନ ଏହା ଭିତରେ ଅନ୍ତର୍ଭୁକ୍ତ, ପ୍ରଭୁଙ୍କ ସେବା ଶୁଶ୍ରୂଷା ଗୋପନୀୟ। ସେଥିପାଇଁ ଅଣସର ଘରେ ଥିବା ସମୟରେ ଭକ୍ତମାନଙ୍କୁ ଠାକୁର ପଟିଦିଅଁ ରୂପେ ଦର୍ଶନ ଦେଇଥାନ୍ତି। ଏହି ପଟିଦିଅଁ ଅଣସର ଘର ବାହାର ପଟିରେ ବିରାଜମାନ କରନ୍ତି। ଚିତ୍ରକାର ନିଯୋଗ ଏହି ପଟିଚିତ୍ର ପ୍ରସ୍ତୁତ କରିଥାନ୍ତି। ଶାଢ଼ୀବନ୍ଧା ଚିତ୍ରକାର ସେବକଙ୍କ ଦ୍ୱାରା ଏହି ପଟିଦିଅଁଙ୍କ ଚିତ୍ର ଅଙ୍କନ କରାଯାଇଥାଏ, କାରଣ ଭାଗବତ ଅନୁସାରେ ଆଠ ପ୍ରକାରର ମୂର୍ତ୍ତି କଳ୍ପନା କରାଯାଇଛି। ଶୈଳୀ ଦାରୁମୟୀ ଲହୋଇ ଲେପ୍ୟା ଲେଖ୍ୟା ଚ ସୈକତି ମନୋମୟୀ ମଣିମୟୀ ପ୍ରତିମା ଅଷ୍ଟବିଧା ସ୍ମୃତା। ଉପାସ୍ୟ ମୂର୍ତ୍ତି କାଠ, ପଥର, ଲୁହା, ଚନ୍ଦନ, ରତ୍ନ, ବାଲି ଏବଂ ଚିତ୍ରରେ ହେବା ସହ ମାନସିକ ଭାବେ ମଧ୍ୟ ପରିକଳ୍ପିତ ହୋଇଥାନ୍ତି। ଶ୍ରୀମଦ୍ ଭଗବତ ଗୀତାର ନବମ ଅଧ୍ୟାୟରେ କୁହାଯାଇଛି, ଅନନ୍ୟା ଚିନ୍ତୟନ୍ତଃ ମାଂ ଯେ ଜନାଃ ପର୍ଯ୍ୟୁପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମି ଅହଂ। ଯେଉଁମାନେ ମୋର ଦିବ୍ୟ ରୂପକୁ ଧ୍ୟାନ କରି ଭକ୍ତିରେ ମୋତେ ପୂଜା କରନ୍ତି, ମୁଁ ସେମାନଙ୍କର ସମସ୍ତ ଆବଶ୍ୟକତା ବହନ କରେ। ସେମାନଙ୍କର ଯାହା ଅଭାବ ଥାଏ ତାହା ମୁଁ ପୂରଣ କରେ ଏବଂ ଯାହା ସେମାନେ ପ୍ରାପ୍ତ ହୋଇଥାନ୍ତି ତାହା ରକ୍ଷା କରେ। ସେହି ଭକ୍ତିର ପ୍ଲାବନରେ ଭାସିଯାଇ ଭକ୍ତ ଅଲାରନାଥ ଯାଏ। ବ୍ରହ୍ମଗିରି ରାସ୍ତାରେ ଯାଇ ଅଲାରପୁର ଗ୍ରାମରେ ବିଶ୍ୱପ୍ରସିଦ୍ଧ ଅଲାରନାଥଙ୍କ ଭିତରେ ଶ୍ରୀବିଗ୍ରହଙ୍କୁ ଦେଖେ, ତାର ମନ ପୁରିଯାଏ। କାରଣ ଏଇ ପାଖରେ ତ ମାଣିକ ପାଟଣା, ରାସ୍ତାରେ ତୃଷା ନିବାରଣ କରିବା ପାଇଁ ବଳଭଦ୍ର ଜଗନ୍ନାଥ ମାଣିକ ଗୋପାଳଣୀ ହାତରୁ ଦହି ଖାଇଥିଲେ। କବିବର ରାଧାନାଥ ଲେଖିଛନ୍ତି, ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା ତୋର ତୀରେ ପରା ଶ୍ରୀମତୀ ମାଣିକା ହସ୍ତେ ଭୁଞ୍ଜିଥିଲେ ସାଦରେ ଲବଣୀ ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି। ଏହି ବ୍ରହ୍ମଗିରି ଅଞ୍ଚଳର ମଫସଲ ଗାଁ କାଣ୍ଡ ଗୋଦାରେ ବର୍ଷିଆନ ଭକ୍ତ ମନେଇ ସାହୁକୁ ପୋଖରୀ ହୁଡ଼ାରେ କାଳିଆ ଠାକୁର ଦର୍ଶନ ଦେଇଥିଲେ। ଏହିଠାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ଚରମ ଅବସ୍ଥାରେ ପହଞ୍ଚିଥିଲା। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ ନ ପାଇ ସେ ଏକ ପ୍ରକାରର ଭକ୍ତି ଜ୍ୱାଳାରେ ଅତିଷ୍ଠ ହୋଇପଡ଼ିଲେ। ଯେମିତି ଭୋକର ଜ୍ୱାଳା ସେହିଭଳିଆ ଭକ୍ତିର ଜ୍ୱାଳା। ଏଣୁ ସେ ଆସିଲେ ଅଲାରନାଥ। ଏଠି ଏକ ବିରାଟ ପ୍ରସ୍ତର ଉପରେ ବସି ପ୍ରଭୁ ଅଲାରନାଥଙ୍କ ଆରାଧନା କରୁଥିବା ସମୟରେ ତାଙ୍କର ଭକ୍ତି ଜ୍ୱାଳାରେ ପଥର ତରଳିଗଲା। ସେ ପଥର ଏବେ ବି ମନ୍ଦିର ବେଢ଼ା ଭିତରେ ଅଛି। ଶ୍ରୀ ଚୈତନ୍ୟଙ୍କ ମୂର୍ତ୍ତି ମଧ୍ୟ ଶୋଭା ପାଉଛି। ଯେତେବେଳେ କୁରୁକ୍ଷେତ୍ରରେ ଅର୍ଜୁନ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଦେଖିଲେ ସେତେବେଳେ ତାଙ୍କର ଏଇଭଳି ଅବସ୍ଥା ହୋଇଥିଲା। ତତଃ ସହ ବିସ୍ମୟାବିଷ୍ଟୋ ହୃଷ୍ଟ ରୋମା ଧନଞ୍ଜୟଃ ପ୍ରଣମ୍ୟଂ ଶିରସା ଦେବଂ କୃତାଞ୍ଜଳି ହିଁ ଅଭାସତ। ଭକ୍ତି ତରଳ ଅବସ୍ଥାରେ ହିଁ ଥାଏ। ତା ନ ହୋଇଥିଲେ ଶ୍ରୀକେତନ ବ୍ରାହ୍ମଣର ଆଠ ବର୍ଷର ପୁଅ ମଧୁସୂଦନକୁ ଯେତେବେଳେ ତା ମା କହିଲେ, ଯା ବାପା ତ ନାହାନ୍ତି, ତୋ ଉପରେ ପୂଜାର ଦାୟିତ୍ୱ, ଯା ଶ୍ରୀଜୀଉଙ୍କୁ କ୍ଷୀରି ଭୋଗ ଦେଇଆ ଅଲାରନାଥରେ। ବାଳକ କ୍ଷୀରି ଭୋଗ ଠାକୁରଙ୍କ ପାଖରେ ରଖି ଖେଳରେ ମାତିଗଲା। ମା ଦେଖିଲେ ପୁଅ ଖେଳୁଛି, ବିରକ୍ତିରେ କହିଲେ, ମନ୍ଦିରରୁ ପ୍ରସାଦ ନେଇ ଶୀଘ୍ର ଘରକୁ ଆ। ମଧୁସୂଦନ ଦେଖିଲା ଠାକୁର କ୍ଷୀରି ଖାଉନାହାନ୍ତି, ସେମିତି ଅଛି, ବିକଳରେ କ୍ରନ୍ଦନ କଲା। ତାର ଆଖିର ଲୁହ ପ୍ରଭୁ ସହିପାରିଲେ ନାହିଁ, ତରଳିଗଲେ। ତରଳ କ୍ଷୀରି ଚୁପଚାପ ଖାଇଦେଲେ। ବ୍ରାହ୍ମଣୀ ଏକଥା ବିଶ୍ୱାସ କରିପାରିଲେ ନାହିଁ, ପୁଅ ତାଙ୍କର ଅଲାରନାଥଙ୍କୁ କ୍ଷୀରି ଦେଇଛି, କ୍ଷୀରି ଖୁଆଇ ଦେଇଛି। କିନ୍ତୁ ପୁଅ ଜାଣେ ସେ କ୍ଷୀରି କିଏ ଖାଇଲା। ଏହା ଆଜିର ପ୍ରଣୀତ ବକ୍ତବ୍ୟ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱ ସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରାବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣି ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲର ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ବା ନାଳ ଅଦଳବଦଳ କରନ୍ତୁ। ଏହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଅମଳ ମାଟିରେ ଚୂନ, କାଗଜକଳ ମଇଳା ଇତ୍ୟାଦି ମୃତ୍ତିକା ସଂଶୋଧନ ପାଇଁ ବ୍ୟବହାର କରନ୍ତୁ। ଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହୋଇ ଅମଳ ଅଧିକ ମିଳିବ। ଅନୁମୋଦିତ ପ୍ରଣାଳୀରେ ତଳିଘେରା ପ୍ରସ୍ତୁତ କରନ୍ତୁ। ତଳି କିଆରିକୁ ଭଲ ଭାବରେ ଚାଷ କରି ସେଥିରେ 40 ଯୋଡ଼ି ଖତ ଦେଇ 1 ମିଟର ଓସାର ଏବଂ 15 ସେଣ୍ଟିମିଟର ଉଚ୍ଚ ପଟାଳି କରନ୍ତୁ। ପଟାଳିଗୁଡ଼ିକର ଲମ୍ବ ସୁବିଧା ଅନୁଯାୟୀ କରନ୍ତୁ। ଦୁଇ ପଟାଳି ମଝିରେ 30 ସେଣ୍ଟିମିଟର ଓସାରର ନାଳ ଛାଡ଼ନ୍ତୁ, କାରଣ ସେହି ନାଳ ଦେଇ ବେଶୀ ବର୍ଷା ହେଲେ ପାଣି ନିଗିଡ଼ିଯିବ ଏବଂ ଯିବା ଆସିବା ପାଇଁ ମଧ୍ୟ ସୁବିଧା ହେବ। ତଳିଘେରାରେ 5 କିଲୋଗ୍ରାମ ଫସ୍ଫରସ୍ ଓ 5 କିଲୋଗ୍ରାମ ପଟାସ୍ ଖାଦ୍ୟସାରକୁ ଭଲ ଭାବରେ ପଟାଳିଗୁଡ଼ିକରେ ମିଶାଇ ସେଥିରେ 5 ସେଣ୍ଟିମିଟର ଛଡ଼ାରେ ଧାଡ଼ିକୁ ଧାଡ଼ି ବିହନ ବୁଣି ଘୋଡ଼ାଇ ଦିଅନ୍ତୁ। ବର୍ଷା ହେଉନଥିଲେ ପଟାଳିରେ ପାଣି ସିଞ୍ଚନ କରନ୍ତୁ। ବିହନକୁ ଫିମ୍ପିନାଶକରେ ବିଶୋଧନ କରି ପଟାଳିରେ ବୁଣନ୍ତୁ। ସହଜ କିସମ ଧାନ ତଳି 20-22 ଦିନର ଓ ବିଳମ୍ବ କିସମ ଧାନ ତଳି 25-30 ଦିନର ହେଲେ ମୁଖ୍ୟ ଜମିରେ ରୋଇ ଦିଅନ୍ତୁ। ଜମି କାଦୁଅ ପାଇଁ ଟ୍ରାକ୍ଟର ଚାଳିତ ପଡଲର ବ୍ୟବହାର କରନ୍ତୁ ଏବଂ ଟ୍ରାକ୍ଟର ଚାଳିତ ଧାନ ରୁଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇଲେ ଶ୍ରମଜନିତ ଖର୍ଚ୍ଚ କମିଯିବ। ଧାନ ରୁଆ ଯନ୍ତ୍ର ପାଇଁ ପଲିଥିନରେ ମ୍ୟାଟ୍ ତଳିଘେରା କରି ତଳି ପକାନ୍ତୁ। ସଘନ ଧାନ ଚାଷ ଶ୍ରୀ ପ୍ରଣାଳୀ ପାଇଁ ଖାଦ୍ୟସାର ପରିପୂର୍ଣ୍ଣ ଜୈବିକ ଖତ ତଳିଘେରା କରି ତଳି ଉତାରନ୍ତୁ। ଆବଶ୍ୟକ ସ୍ଥଳେ ଡ୍ରମ୍ ସିଡ୍ର ବ୍ୟବହାର କରି କାଦୁଅ ଜମିରେ ଗଜା ହୋଇଥିବା ଧାନ ବୁଣନ୍ତୁ। ବାଇଗଣ, ଲଙ୍କା, ମରିଚ ଫସଲ ତଳି ପକାନ୍ତୁ। ଜଳ ନିଷ୍କାସିତ ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରସ୍ତୁତ କରନ୍ତୁ। ଏଥିପାଇଁ 3 ଫୁଟ ଚଉଡ଼ା, 10 ଫୁଟ ଲମ୍ବ ଓ 6 ଇଞ୍ଚ ଉଚ୍ଚର ପଟି ତିଆରି କରନ୍ତୁ। ଦୁଇ ପଟି ମଧ୍ୟରେ ଯିବା ଆସିବା ଓ ପାଣି ନିଗିଡ଼ିବା ପାଇଁ ଜାଗା ଛାଡ଼ନ୍ତୁ। ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଦେଲେ ବିଲଠାରୁ 6 ଇଞ୍ଚ ଉଚ୍ଚ ହୋଇଯିବ। ପ୍ରତି ପଟିରେ 2-3 ଝୁଡ଼ି ଗୁଣ୍ଡ ଖତ ଦେଇ ମାଟିରେ ମିଶାନ୍ତୁ। ତାପରେ ପ୍ରତି ପଟିରେ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗିଲ ସୁପରଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସର ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ। ତଳି ପଟିରେ ମଞ୍ଜିଗୁଡ଼ିକୁ 0.5 ଇଞ୍ଚ ଗହିରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ। 1 କିଲୋଗ୍ରାମ ମଞ୍ଜିକୁ 2 ଗ୍ରାମ ଟେବୁକୋନାଜଲ ସହିତ ବିଶୋଧନ କରନ୍ତୁ। ମଞ୍ଜି ବୁଣିବା ପରେ ଛଣ ବା ନଡ଼ା କିମ୍ବା ପଲିଥିନ ଦ୍ୱାରା ପତଳା ଭାବେ ଘୋଡ଼ାଇ ଦିଅନ୍ତୁ ଏବଂ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରନ୍ତୁ। ତଳିପଟି ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେନି। 4-5 ଦିନ ପରେ ମଞ୍ଜି ଗଜା ହେଲେ ପଲିଥିନ ବା ନଡ଼ାଗୁଡ଼ିକୁ କାଢ଼ି ଦିଅନ୍ତୁ। ତଳି 25-30 ଦିନର ହୋଇଗଲେ ଚାରା ବିଶୋଧନ କରି ଜମିରେ ଲଗାନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

11:30 ପରିବେଷଣ କରିବେ ବନବିହାରୀ ଗ୍ରହାଚାର୍ଯ୍ୟ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ସ୍ୱରନିର୍ଯ୍ୟର ଦିନ 12:30 ଏଥିରେ ରହିଛି ପ୍ରଖ୍ୟାତ କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ। ସାନ୍ତାଳି ଗୀତ ଦିନ 1:10 ପରିବେଷଣ କରିବେ ଭଜଗୋବିନ୍ଦ ମୁର୍ମୁ ଏବଂ ସାଥୀ। ନାରୀମହଲ ଦିନ 1:20 ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ଆଲୋଚିକା ଆଶାକର୍ମୀ ରଶ୍ମିତା ବେହେରା। ଦିନ 2:45 ଆମ ଆଇନ ଆଲୋଚନାର ବିଷୟ ରହିଛି ହିଂସାତ୍ମକ କାର୍ଯ୍ୟରୁ ମହିଳାଙ୍କୁ ସୁରକ୍ଷା ଓ ଆଇନ।

ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି ସକାଳ 7:25ରେ ପ୍ରଚାର କରିବୁ ଭକ୍ତି ସଙ୍ଗୀତ। 7:30ରେ ଆଦିବାସୀ ଗୀତରେ ଶୁଣିବେ ଓରାମ ଗୀତ। ପରିବେଷଣ କରିବେ ନେତ୍ରାନନ୍ଦ ଓରାମ ଏବଂ ତାଙ୍କ ସାଥୀ। 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ବିଷୟବସ୍ତୁ ତିନି ରଥ ଓ ପାର୍ଶ୍ୱ ଦେବାଦେବୀ, ଆଲୋଚକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର। 8:45ରେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଦିନ 10:00ରେ କାର୍ଯ୍ୟକ୍ରମର ସୂଚନା। 10:02ରେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। 10:30ରେ ପ୍ରଚାର କରିବୁ ନାଟକ ଲୀଳା ରହସ୍ୟ। ଅପରାହ୍ନ 1:20ରେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟବସ୍ତୁ ରହିଛି ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା। ଏଥିରେ ସାକ୍ଷାତକାରରେ ଅଛନ୍ତି ଅମିୟ ସାମନ୍ତରା। ଅପରାହ୍ନ 5:00ରେ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। 5:30ରେ ଯୁବବାଣୀ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:00ରେ କାର୍ଯ୍ୟକ୍ରମର ସୂଚନା। 6:02ରେ ଆଦିବାସୀ ସଙ୍ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବନସ୍ୱରଭି। ଏଥିରେ ଶୁଣିବେ ଓରାମ ଗୀତ। ପରିବେଷଣ କରିବେ ଦୁଲା ଓରାମ ଏବଂ ତାଙ୍କ ସାଥୀ। ସନ୍ଧ୍ୟା 7:00ରେ ଲଚକମଣି ଆଲବମ୍ରୁ କେତୋଟି ଗୀତ। 17:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00ରେ ପାରମ୍ପରିକ ଗୀତରେ ଶୁଣିବେ ଛାନ୍ଦ। 8:15ରେ ସୃଜନିକା। ରାତି 10:00ରେ ଲୋକଗୀତରେ ଶୁଣିବେ ଦାସକାଠିଆ। ପରିବେଷଣ କରିବେ ଅଯୋଧ୍ୟା ନାୟକ ଏବଂ ତାଙ୍କ ସାଥୀ। 10:30ରେ କାର୍ଯ୍ୟକ୍ରମ ଚିରନ୍ତନୀ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା ହେଲେ କୃତ୍ରିମ ବନ୍ୟା ମଧ୍ୟ ସୃଷ୍ଟି ହୋଇଯାଉଛି,

0: ଏହି କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଏବଂ ବହୁତ ସମୟରେ ଲୋକଙ୍କର ଯାତାୟତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10 ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
1: राजस्व सेवा को अधिक सुगम और दक्ष करने भुवनेश्वर लोकसेवा भवन ठारे विभागीय मंत्री सुरेश पूजारी अध्यक्षतार क्षेत्र अधिकारी सह एक बैठक अनुषित हो बैठक में राजस्व निरीक्षक अतिरिक्त राजस्व निरीक्षक अमीन एवं कर्मचारी विभिन्न समस्या सहित राजस्व प्रशासन को सुदृढ़ करने दिगरे विभिन्न आनुषंगिक सुविधा सुजोग जोगाइ देबा उपरे आलोचना होता। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।

0: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ୍କ ଅକ୍ଷମତା, ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦକର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି। ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରଠାରେ ବାର୍ଷିକ 9 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ୍ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିସନ୍ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି, ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି, ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଆର୍ଥିକ ପ୍ରଯୁକ୍ତିବିଦ୍ୟା ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତ 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନରୁ 530 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ସେ କହିଛନ୍ତି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରିଟା କହିଛନ୍ତି ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାୟୁ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସ୍ ଏ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସ୍ ଏ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସ୍ ଏ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି MRSAM ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:00 ମ୍ୟାଚ୍ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା 7 ନଟିଂହାମ୍ରେ ତୃତୀୟ T20 ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ 2 ମ୍ୟାଚ୍ ବ୍ରିଷ୍ଟଲ୍ ଏବଂ ସାଉଥ୍ ହାମ୍ପଟନ୍ରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। ଏକ 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜେସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କେନ୍ଦୁଝର, ସମୟ 7:25। ବର୍ତ୍ତମାନ ଶୁଣନ୍ତୁ ଭକ୍ତି ସଙ୍ଗୀତ। ପରିବେଷଣ କରୁଛନ୍ତି ଶ୍ରୀକାନ୍ତ ଦାସ ଏବଂ ମଞ୍ଜୁଶ୍ରୀ ତ୍ରିପାଠୀ, କ୍ଷୀରଚନ୍ଦ୍ର ପଥରଙ୍କ ରଚନାରୁ।

0: ଶୁଣିଲେ ଭକ୍ତି ସଙ୍ଗୀତ ପରିବେଷଣ କଲେ ଯୁଗଳ କଣ୍ଠରେ ଶ୍ରୀକାନ୍ତ ଦାସ ଏବଂ ଅଞ୍ଜୁଶ୍ରୀ ତ୍ରିପାଠୀ। ଗୀତ ରଚନା କରିଥିଲେ କ୍ଷୀରଚନ୍ଦ୍ର ପଥାଳ। ଆକାଶବାଣୀ କେନ୍ଦୁଝର, ସମୟ 7:30, ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତରେ ଓରାମ ଗୀତ। ପରିବେଷଣ କରୁଛନ୍ତି ନେତ୍ରାନନ୍ଦ ଓରାମ ଏବଂ ତାଙ୍କ ସାଥୀ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାଙ୍କୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦେବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ତ୍ୱ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ।

0: ଅନୁରୂପ ଭାବରେ ଲୀଳାମୟ ଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପତଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏ ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିର ଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ୍ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର। ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେ ହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥ ଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥ ଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେ ହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱ ଦେବତା, ପଶ୍ଚିମରେ ରହିବେ ନୃସିଂହ ଏବଂ ଉତ୍ତର ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱ ଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣି ସେମାନେ ଏଇ କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏଇ ଯେଉଁ ମୂର୍ତ୍ତି ଗୁଡ଼ିକ ସବୁବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥୀ, ତାପରେ ଘୋଡ଼ା, ଏଇସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୂଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଠି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସେନ ଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ। ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷହ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ, ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା ଚତୁର୍ଭୁଜା ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହୋଇଥାନ୍ତି, ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ओडिया पाई पूरी रो सम

0: ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ। ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବୋଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ, ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ସରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥୀ ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 74ତମ ଭାଗ। ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କେନ୍ଦୁଝର, ସମୟ 8:45:35। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
0: କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ଦେବାଶିଷ ମିଶ୍ର।
3: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା, ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ସୂଚନା, ସମ୍ବାଦ ଏବଂ ତଥ୍ୟଭିତ୍ତିକ ଉପସ୍ଥାପନାରେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମରେ ସାପ୍ତାହିକୀ। କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କର ମନ୍ଦିରରେ ପବିତ୍ର ଦେବସ୍ନାନ ନୀତି ଜ୍ୟେଷ୍ଠ ଶୁକ୍ଳପକ୍ଷ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଶ୍ରୀଜୀଉମାନଙ୍କ ମନ୍ଦିରରେ ଏହି ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। କେନ୍ଦୁଝର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ମନ୍ଦିରରେ ସକାଳ 4 ସମୟରେ ଅବକାଶ, ଲୁଗାଲାଗି, ସକାଳ 5 ସୂର୍ଯ୍ୟ ପୂଜା ଓ ପୂଜାନୀତି ସମ୍ପନ୍ନ ହେବା ପରେ ସକାଳ 5:20 ସମୟରେ ବେଢ଼ା ଦେବତା ପୂଜା, ସକାଳ 6 ସମୟରେ ଲୁଗାଲାଗି ଓ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ରତ୍ନ ସିଂହାସନରୁ ପୂର୍ବାହ୍ନ 8:50 ସମୟରେ ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କରୁ ଆସିଥିବା ପହଣ୍ଡିଆ ସେବକମାନଙ୍କ ଦ୍ୱାରା ଧାଡ଼ିପହଣ୍ଡି କରାଯାଇ ଦେବସ୍ନାନ ମଣ୍ଡପକୁ ନିଆଯାଇଥିଲା। ସ୍ନାନ ମଣ୍ଡପରେ ଲୁଗାଲାଗି, ଚନ୍ଦନ ଲାଗି, ହାତୀବେଶ ହେବା ସହିତ ବୃହତ୍ ମଙ୍ଗଳାରୋପଣ ଓ ରାଜାଙ୍କ ଦ୍ୱାରା ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ସେଠାରେ ମନ୍ଦିର ପରିସରରେ ଥିବା କୂଅରୁ ସୁଶୀତଳ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କର ସ୍ନାନନୀତି ସମ୍ପନ୍ନ କରାଯାଇଥିଲା। ସ୍ନାନ ମଣ୍ଡପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝରର ଶ୍ରୀଜୀଉମାନେ ଅଁଳପତ୍ର ବା ଧାତ୍ରୀପ୍ରିୟ ହୋଇଥିବାବେଳେ ସେବକମାନେ ଶ୍ରୀଅଙ୍ଗରେ ଧାତ୍ରୀ ଲାଗି କରାଇଥିଲେ। ଦିନ ତମାମ ଓ ସନ୍ଧ୍ୟା ସମୟରେ କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ଦେବସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। କେନ୍ଦୁଝରର ରାଜା ସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ ପୁଷ୍ପାଞ୍ଜଳି ଅର୍ପଣ କରି ନିଜର ରାଜନୀତି ସମ୍ପାଦନ କରିଥିଲେ। ବ୍ରହ୍ମା ଗଙ୍ଗାଧର ମିଶ୍ର, ସବାୟତ ସୁବ୍ରତ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ନୀତି ସମ୍ପନ୍ନ ହୋଇଥିବାବେଳେ ପୂଜକ ସୁଜିତ କୁମାର ଦାସ, ପଦ୍ମନାଭ ନନ୍ଦ, ଦେବଦତ୍ତ ପତ୍ତେ, ଈଶ୍ୱର ତ୍ରିପାଠୀ ଏବଂ ଅନ୍ୟାନ୍ୟ ସେବକମାନେ ନୀତି ସମ୍ପାଦନ କରିଥିଲେ। କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଭୁବନେଶ୍ୱର ମହାପାତ୍ର, ଜନ୍ମେଜୟ ଶତପଥୀ, ସୁପରଭାଇଜର ପଞ୍ଚାନନ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟ ପରିଚାଳନା କରିଥିଲେ। ବିଳମ୍ବିତ ସନ୍ଧ୍ୟାରେ ଶ୍ରୀଜୀଉମାନଙ୍କୁ ଗୋଟିଏ ପହଣ୍ଡିରେ ଅଣସର ଘରକୁ ନିଆଯାଇଥିଲା। ପୋଲିସ ତରଫରୁ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନିତିନ କୋଶଲକର, ଏସ୍ଡିପିଓ ସୁଦର୍ଶନ ଗଙ୍ଗୋଇ, ଟାଉନ୍ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ। ମନ୍ଦିରରେ ହାତୀବେଶ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା। ସେହିପରି କେନ୍ଦୁଝରର ଆଦି ଶକ୍ତିପୀଠ ସିଦ୍ଧମଠଠାରେ ପୂଜା ପାଉଥିବା ଏକକ ସିଦ୍ଧ ଜଗନ୍ନାଥଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି। ସିଦ୍ଧ ଜଗନ୍ନାଥଙ୍କୁ ବହୁ ଭକ୍ତ ଦର୍ଶନ କରିଥିବାବେଳେ ଦେବୋତ୍ତର ପକ୍ଷରୁ ସମସ୍ତ ବିଧି ଅନୁସୃତ କରାଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଆମେ ଭେଟିଥିଲୁ କେନ୍ଦୁଝର ବଳଦେବଜୀଉ ମନ୍ଦିରର ସୁପରଭାଇଜର ପଞ୍ଚାନନ ସାହୁଙ୍କୁ। ସେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ।
4: ଜୟ ବଳଦେବଜୀଉ,
5: ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁଙ୍କୁ ଦେବେ।
4: ମୁଁ ଶ୍ରୀ ପଞ୍ଚାନନ ସାହୁ, ସୁପରଭାଇଜର ଦେବୋତ୍ତର କେନ୍ଦୁଝର। ଆଉ ଆଜି ହେଉଛି ଶ୍ରୀଜୀଉଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ସେହି ଉପଲକ୍ଷେ ଭୋର 4:30 ମହାପ୍ରଭୁଙ୍କର ଅବକାଶ ନୀତି ଆରମ୍ଭ ହୋଇଥିଲା। ମଙ୍ଗଳ ଆଳତି ଅବକାଶ ସରିଥିଲା। ତାପରେ 5:30 ବେଳେ ଠାକୁର ମହାପ୍ରଭୁମାନେ ପୁଷ୍ପାଞ୍ଜଳି, ରଜାଙ୍କ ପୁଷ୍ପାଞ୍ଜଳି ପରେ ସିଂହାସନ ତଳକୁ ଓହ୍ଲେଇ କରି ଚକା ଭିଡ଼ା ଯାଇଥିଲା। 7:30 ସୁଦ୍ଧା ଠାକୁର ମହାପ୍ରଭୁମାନେ ଯାଇକରି ସ୍ନାନ ମଣ୍ଡପରେ ରଥାରୂଢ଼ ହୋଇଥିଲେ। ଏହାପରେ ଜଳ ବିଜେ ହେବ, ଜଳଛେକ ବିଜେ ହେବ ଦେବସ୍ନାନ ମଣ୍ଡପକୁ ଏବଂ 12:30 ଗୋଟେ ବେଳକୁ ଆପଣଙ୍କର ଛେକ ଭୋଗ ଲାଗି ହେବ, ଶୀତଳ ଭୋଗ ଲାଗି ହେବ। ତାପରେ ସ୍ନାନ ସରିକିନା ଭୋଗ ଲାଗି ସାରିଲା ପରେ ତାପରେ ହାତୀବେଶ ହେଇ ସର୍ବସାଧାରଣଙ୍କୁ ମହାପ୍ରଭୁ ଦର୍ଶନ ଦେବେ। ଏହିପରି ରାତି ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ, ସର୍ବସାଧାରଣ ଦର୍ଶନ ଚାଲିବ। ସନ୍ଧ୍ୟା 6:45 ସମୟରେ ମହାପ୍ରଭୁଙ୍କର ଦକ୍ଷିଣାୟନ ଆଳତି ହେବ। ଦକ୍ଷିଣାୟନ ଆଳତି ହେଇ ମହାପ୍ରଭୁ ମାନେ ରାତି 9 ବେଳକୁ ଶ୍ରୀମନ୍ଦିରକୁ ରତ୍ନ ବେଦିକ ତ ଆଜି ବିଜେ କରନ୍ତିନି, ଆଜି ହେଉଛି ଅନୁସର ଗୃହକୁ ବିଜେ କରିବେ ମହାପ୍ରଭୁ। ଏଇ ଇଏରେ ରାଜା ସାହେବଙ୍କର ଉପସ୍ଥିତି, ସବୁ ଉପଜିଲ୍ଲାପାଳଙ୍କର ଉପସ୍ଥିତି, ସମସ୍ତଙ୍କ ସହଯୋଗରେ ଏସବୁ କାମ ଚାଲିଅଛି।
6: କେନ୍ଦୁଝର ବଳଦେବଜୀ ମନ୍ଦିର ସହିତ ଆଉ କେଉଁ କେଉଁ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥାଏ?
4: ଆଉ ଆପଣଙ୍କର କେନ୍ଦୁଝର ବଳଦେବଜୀ ମନ୍ଦିରରେ ଦେବସ୍ନାନ ପର୍ବ, ଆପଣଙ୍କ ସିଦ୍ଧ ଜଗନ୍ନାଥଜୀଉ ମନ୍ଦିରରେ ଦେବସ୍ନାନ ପର୍ବ, ରାଜନଗର ଆପଣଙ୍କର ଦଧିଆବନଜୀଉରେ ଦେବସ୍ନାନ ପର୍ବ, ଗୁନାଶିକାରେ ଦେବସ୍ନାନ ପର୍ବ, ଆଉ ଆପଣଙ୍କର ହେଉଛି ହୁଣ୍ଡା ଦଧିଆବନଜୀଉ ହୁଣ୍ଡାରେ ମଧ୍ୟ ଦେବସ୍ନାନ ପର୍ବ ପାଳିତ ହେଉଛି।
6: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
4: ଜୟ ଜୟ ବଳଦେବଜୀଉ, ଜୟ ଜଗନ୍ନାଥ।
3: ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପିପି ସେଣ୍ଟର ଗୃହରେ ରବିବାର ଦିନ ପଲ୍ସ ପୋଲିଓ ଦିବସ ପାଳନ କରାଯାଇଛି। ଏହି ଅବସରରେ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ 5 କମ୍ କୋମଳମତୀ ପିଲାମାନଙ୍କୁ ପୋଲିଓ ଦୁଇ ବୁନ୍ଦା ଖୁଆଇଥିଲେ। କେନ୍ଦୁଝର ସହର ଓ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତି ୱାର୍ଡରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସ୍ୱତଃପ୍ରବୃତ୍ତ ଭାବରେ ଅଭିଭାବକମାନେ ନିଜ ନିଜର ପିଲାମାନଙ୍କୁ ଆଗ୍ରହର ସହ ପୋଲିଓ ଦେବାକୁ କେନ୍ଦ୍ରଗୁଡ଼ିକରେ ଭିଡ଼ ଜମାଇଥିଲେ। ସେହିପରି ଆଶାକର୍ମୀମାନେ ନିଜ ନିଜ ଅଞ୍ଚଳରେ ଏହି ପୋଲିଓ ବୁନ୍ଦା ଦେବା କାର୍ଯ୍ୟକ୍ରମକୁ ନିଷ୍ଠାର ସହ ତୁଲାଇଥିଲେ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପିପି ସେଣ୍ଟରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତଙ୍କ ଉପସ୍ଥିତିରେ ଛୋଟ ଛୋଟ ଶିଶୁଙ୍କୁ ପୋଲିଓ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କିପରି କେନ୍ଦୁଝରର ପ୍ରତ୍ୟେକ ପିଲା ଦୁଇ ବୁନ୍ଦା ପୋଲିଓ ଖାଇ କେନ୍ଦୁଝର ତଥା ଦେଶକୁ ପୋଲିଓ ମୁକ୍ତ କରିପାରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମକୁ ବେଶ୍ ଆଗ୍ରହ ସହକାରେ କରାଯାଇଥିଲା। ଏହି ଅବସରରେ ଡିପିଏମ୍ ନିତ୍ୟରଞ୍ଜନ ବରାଳ, ରୋଟାରୀ କ୍ଲବର ସଭାପତି ହରିହର ମହାନ୍ତ, ଡାକ୍ତର ସଞ୍ଜୀବ କୁମାର ଓତା, ଏଡିପିଏଚ୍ଓ ଟିବି ନୀଲମ ମହାନ୍ତି, ଡିପିଇଏଚ୍ସିଓ ଭରତ ଚନ୍ଦ୍ର ସାହୁ, ଆଇସିଏ ଚିତ୍ତରଞ୍ଜନ ଜେନା, ଏଲ୍ଏଚ୍ବି ବୁଧୁନି ମହାପାତ୍ର, ଡିଭିଏଲ୍ଏମ୍ ଗୋବିନ୍ଦ ମିଶ୍ର, ଏଡିପିଏଚ୍ଓ ଭିବିଡି ପୁଷ୍ପାରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ 176,669 ଜଣ ଜନ୍ମରୁ 5 ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବା ପାଇଁ 860 ବୁଥ୍ରେ 1,720 ଟିମ୍, 41 ଟ୍ରାନ୍ଜିଟ୍ ଟିମ୍, 24 ଭ୍ରାମ୍ୟମାନ୍ୟ ଟିମ୍, 168 ଜଣ ସୁପରଭାଇଜର, 3,440 ଜଣ ଭ୍ୟାକ୍ସିନେଟର ନିୟୋଜିତ ହୋଇଥିଲେ। ଜଣେ ବି ଶିଶୁ ଯେପରି ପୋଲିଓ ବୁନ୍ଦା ଖାଇବାରୁ ବାଦ ନ ପଡ଼େ ସେଥିପ୍ରତି ବିଶେଷ ଦୃଷ୍ଟି ରଖାଯାଇଥିଲା। ଭାରତ ସରକାରଙ୍କର ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ଜୁନ୍ 29 ଜୁଲାଇ 6 ପର୍ଯ୍ୟନ୍ତ ସମବାୟ ସପ୍ତାହ 2026 ପାଳନ ଆରମ୍ଭ ହୋଇଛି, ଯାହା ସମବାୟ ଆନ୍ଦୋଳନ ଏବଂ ସହକାର ସେ ସମୃଦ୍ଧି ସହଯୋଗ ମାଧ୍ୟମରେ ସମୃଦ୍ଧିର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଛି। ସୋମବାର ସକାଳ 8 କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ସମବାୟ ପତାକା ଉତ୍ତୋଳନ ସହିତ ସପ୍ତାହବ୍ୟାପୀ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ସମାରୋହରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସମବାୟ ୟୁନିୟନର ସଭାପତି ଏବଂ ସମବାୟ ସମିତିର ସହକାରୀ ନିବନ୍ଧକ କେନ୍ଦୁଝର ସର୍କଲ ଉପସ୍ଥିତ ଥିଲେ। ଉଦ୍ଘାଟନୀ ଦିବସର କାର୍ଯ୍ୟକ୍ରମ ଅଂଶ ସ୍ୱରୂପ ବିଭିନ୍ନ ସଚେତନତା ବୈଠକର ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କର ଆଇନ ବିଭାଗ ତରଫରୁ ସରକାରୀ ଓକିଲମାନଙ୍କର ଦୁଇଦିନିଆ କର୍ମଶାଳା କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ କେନ୍ଦୁଝର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେହେରା, ଏସ୍ପି ଶ୍ରୀଯୁକ୍ତ ନିତିନ କୁଶଲକର, ଡେପୁଟି ଡାଇରେକ୍ଟର ପ୍ରୋସିକ୍ୟୁସନ୍ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି, କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍ଟି ଧନରାଜ, ପବ୍ଲିକ୍ ପ୍ରସିକ୍ୟୁଟର ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ, ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରମଣ ରାଜ, ଓ ସୁମିତ୍ରା ମୁର୍ମୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ କୋର୍ଟରେ ନିଯୁକ୍ତିପ୍ରାପ୍ତ ସମସ୍ତ ସରକାରୀ ଓକିଲ ଯଥା ଅତିରିକ୍ତ ପିପି, ସ୍ପେଶାଲ ପିପି, ଆସୋସିଏଟ୍ ପିପି, ଆସିଷ୍ଟାଣ୍ଟ ପିପି ଯୋଗ ଦେଇଥିବାବେଳେ କେନ୍ଦୁଝର ସଦର ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗଙ୍ଗୋଇ, ଟାଉନ୍ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କର 12 ବର୍ଷ ଓ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଜନସମ୍ପର୍କ ଅଭିଯାନ କ୍ରମରେ ଘସିପୁରା ବ୍ଲକ ନୂଆପଡ଼ାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଡକ୍ଟର ଶମ୍ଭୁନାଥ ରାଉତଙ୍କ ନେତୃତ୍ୱରେ ପୂର୍ବତନ ଶ୍ରମିକ ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପୂର୍ବତନ ସୈନିକ ନଗେନ୍ଦ୍ର କୁମାର ସାହୁ, ଚିତ୍ରସେନ କୁଅଁର, ସୁଜିତ କୁମାର ସାହୁ ଏବଂ କଳାକାର ରବୀନ୍ଦ୍ରନାଥ ବଳ, କଳ୍ପତରୁ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, କାରିଗର, ଡାକ୍ତର, ଓକିଲ, ଇଞ୍ଜିନିୟର, ଯୁବୋଦ୍ୟୋଗୀ

0: ବିକାଶ କେମିତି ହବ ସେ ବିଷୟରେ ସମୟ ଆମକୁ ବତେଇଛନ୍ତି। ସେଇଟା ଆମେ ଆଗକୁ ସମସ୍ତେ ଚେଷ୍ଟା କରୁଛୁ, ଲାଗିଛୁ ଆମ ପଞ୍ଚାୟତ ଆଦିବାସୀ ଆଗକୁ ବଢ଼େଇବା ପାଇଁ ଦେଶକୁ ଆମ ରାଜ୍ୟକୁ। ଆଗ ଭଳି ଆମେ ଟିକେ ଡରୁ ଆଉ ନାହୁଁ, ଆଗ ଟିକେ ମାନେ ପରମିଶନ ମାଗିବାକୁ ପଡୁଥିଲା, କାହାକୁ କଣ କରିବାକୁ ପଡିବ, ଏଥର ଆଖି ମୁଜିକି ଠୁକିବାକୁ ପଡୁଛି କିଛି ଆମର ନିର୍ଭୟ ଭାବରେ। କାରଣ ମୋଦି ସରକାର ସେ ତ ଉପରେ କହିଦେଇଛନ୍ତି, ଭାଇ ଗୋଟେ ଗୁଳି ମାରିଲା ତମେ ଶହେ ମାର, ଆମର କିଛି ଅଭାବ ନାହିଁ। ଭାରତ ଏତେ କମଜୋର ଦେଶ ନୁହେଁ, ଆମେ ଏତେ କମଜୋର ବି ନୁହନ୍ତି କି ଆମର କୌଣସି ଜିନିଷର ଅଭାବ ନାହିଁ କି ମାନେ ସବୁବେଳେ ଡର ଡର ରହିବା। ତେଣୁକରି ଆମେ ଏବେ ବହୁତ ଖୁସି, ରିଟାୟାର ହେଲା ପରେ ବି ଖୁସି, ଆଉ ସମାଜ ପାଇଁ ସେ ବି ସେମିତି ବି କାମ କରିବି ଯେମିତି ଆମେ ବଡ଼ ରୂପରେ କାମ କରୁଥିଲୁ।
1: କାର୍ଯ୍ୟକ୍ରମର ଆୟୋଜକ ଡକ୍ଟର ଶମ୍ଭୁନାଥ ରାଉତ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ,
2: ସମାଜର ବିଭିନ୍ନ ଯୋଜନା ଚାଲିଛି, ଜନଜାତି ସମ୍ବାଦ ବୈଠକର କାର୍ଯ୍ୟକ୍ରମ ଚାଲିଛି, ବୃକ୍ଷରୋପଣ ବା ପର୍ଯ୍ୟାବରଣ କାର୍ଯ୍ୟକ୍ରମ ଚାଲିଛି, ସ୍ୱଚ୍ଛତା ଅଭିଯାନ ମଧ୍ୟ ଚାଲିଛି। ଏହା ସହିତ ସବୁଠୁ ବଡ଼ ଗୁରୁ ଦାୟିତ୍ୱ ଦିଆଯାଇଛି ଯେ ସମାଜର ବିଭିନ୍ନ ବର୍ଗର ଯେଉଁମାନେ ପ୍ରାଜ୍ଞ ଅଭିଜ୍ଞ ଡାକ୍ତର ଇଞ୍ଜିନିୟର ଓକିଲ ସେନା ଆମର କଳାକାର ଶିଳ୍ପୀ ଏମାନଙ୍କୁ ସବୁ ଆମେ ନିର୍ଦ୍ଦିଷ୍ଟ ଭାବରେ ଭେଟି ତାଙ୍କ ପାଖରୁ ସୌହାର୍ଦ୍ଦ୍ୟ ଭାବନା ସୃଷ୍ଟି କରିବୁ, ତାଙ୍କ ପାଖରୁ ଆଶୀର୍ବାଦ ଗ୍ରହଣ କରିବୁ। ସେହି ଆଶୀର୍ବାଦ କେବଳ ଆମର ବ୍ୟକ୍ତିଗତ ଆଶୀର୍ବାଦ ନୁହେଁ, ଇଏ ମାଟି ମା ପାଇଁ ଭାରତ ମାତା କିଭଳି ଭାବରେ ଯଶସ୍ୱୀ ହବ, ଭାରତ ମାତା କିଭଳି ଭାବରେ ପରମ ବୈଭବଶାଳୀ ହବ, ଏବଂ ପ୍ରତ୍ୟେକ ଯୁବକର ପ୍ରତ୍ୟେକ ଅଧିବାସୀର ପ୍ରତ୍ୟେକ ଜଣେ ଜଣେ ସାଧାରଣ ମାଟିର ମାର ପୁଅ ହିସାବରେ ତାର କର୍ତ୍ତବ୍ୟ ବୋଧକୁ ସେ କିଭଳି ନିଭାଇବ, ଏଇ ଦାୟିତ୍ୱଟା ଆମେ ବର୍ତ୍ତମାନ ଗ୍ରହଣ କରିଛୁ। ସେହି କ୍ରମରେ ଆଜି ଜଗନ୍ନାଥ ମନ୍ଦିର ନୂଆପଡ଼ାଠାରେ ଆଜି ଆମେ ବହୁତ ଖୁସି, ତାଙ୍କ ମେଳରେ ଆଜି ଆମେ ପାଇଛୁ, ଆମ ଗହଣରେ ଆମେ କଳାକାରଙ୍କୁ ପାଇଛୁ, ପରମ୍ପରା ଏବଂ ସଂସ୍କୃତିର ରକ୍ଷକ ଆମେ ପାଇଛୁ, ସେନା ଯେଉଁମାନେ ଭାରତ ବର୍ଷକୁ ଜଗିକି ସବୁଦିନ ପାଇଁ ସୁରକ୍ଷା ହିସାବରେ ରଖିକି ଆମମାନଙ୍କୁ ଶାନ୍ତି ଦେଉଛନ୍ତି, ତାଙ୍କୁ ଆଜି ଆମେ ଗୃହ ସମ୍ପର୍କ କଲୁ, ତାଙ୍କ ମଧ୍ୟରେ ତାଙ୍କର ଆଶୀର୍ବାଦ ଗ୍ରହଣ କଲୁ, ଆଉ ତାଙ୍କୁ ବାର୍ତ୍ତା ଦେଲୁ ଯେ ଆଗାମୀ ଦିନରେ ଆପଣ ଦଶ ଦଶ ଗୋଟି ପରିବାରକୁ ଏ ବାର୍ତ୍ତା ନେଇକି ପହଞ୍ଚେଇବେ ଜଣେ ଜଣେ ଭାରତ ମାତୃ ସନ୍ତାନ ହିସାବରେ। ଏହି କାର୍ଯ୍ୟକ୍ରମ ଯାହା ହେଉ ଚାଲୁ ରହିଲା, ସମସ୍ତ କାର୍ଯ୍ୟକ୍ରମ ସେମାନେ ମଧ୍ୟ ଖୁସିରେ ଗ୍ରହଣ କଲେ ଆଉ ଆଶୀର୍ବାଦ ମଧ୍ୟ ପ୍ରଦାନ କଲେ, ଏବଂ ଏହି ଆଶୀର୍ବାଦ ସମସ୍ତଙ୍କ ପାଇଁ ଇଏ ଗୋଟେ ବଡ଼ ଆଶୀର୍ବାଦ ହେଇକି ରହିବ, ମୁଁ ଏଇଟା ଆଶା କରୁଛି।
1: ସୂଚନା ସମ୍ବାଦ ଏବଂ ତଥ୍ୟଭିତ୍ତିକ ଉପସ୍ଥାପନାରେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ ଏଇଠି ରଖୁଛୁ, ନମସ୍କାର।
3: ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଦେବାଶିଷ ମିଶ୍ର। ଆକାଶବାଣୀ କେନ୍ଦୁଝର, ସମୟ ଦିନ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଶ୍ରୋତାବନ୍ଧୁ ନମସ୍କାର। କିଛି ମିଠା ମିଠା କଥା, ମିଠା ମିଠା ଗୀତକୁ ନେଇ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳି ପରିସରକୁ ମିଠା ମିଠା ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ୍, ଧୋବାଡିଆ ଛକ, କେନ୍ଦୁଝର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ସ୍ୱାଗତ ସ୍ୱାଗତ ବରଷ ରାଣୀ ମଥାରିତ କଳା ମେଘ ଓଢ଼ଣୀ ପିଉଷ ବରଷେ ତୋହରି ପରଷେ ସବୁଜ ସଭାରେ ହସେ ଧରଣୀ ସ୍ୱାଗତ ସ୍ୱାଗତ ବରଷ ରାଣୀ କିମନ ହରତ ବିଜୁଳି ବେଣୀ ନବୀନ ରଙ୍ଗରେ ସମୀର ସଙ୍ଗରେ ଖେଳି ଲୁଚକାଳି ଦେଖା ଉଠାଣି ସ୍ୱାଗତ ସ୍ୱାଗତ ବରଷ ରାଣୀ ଆଖିରେ ଭରିଛୁ କେତେ ଯେ ପାଣି ଚପଳା ଛନ୍ଦରେ ମହାନନ୍ଦରେ ରିମ୍ ଝିମ୍ ସୁରେ କହୁ କାହାଣୀ ସ୍ୱାଗତ ସ୍ୱାଗତ ବରଷ ରାଣୀ।

ବର୍ଷା ଅଚାନକ ନୁହଁ, ଅଦିନିଆ ନୁହଁ, ମୌସୁମୀ ବର୍ଷାଏ। ପହିଲି ମୌସୁମୀରେ ଛୁଆଁ, ପହିଲି ପ୍ରେମର ପୁଲକ ଭଳି ଝରକା ଖୋଲିଲା କୃଷ୍ଣା, ଝରକା ସପାକେ ରିମ୍ଝିମ୍ ବର୍ଷା। ଆ ଭି ଯିବା, ମେଘ ଡାକିଲା, ବର୍ଷା ଡାକିଲା, ପବନ ଡାକିଲା, ବିଜୁଳି ଡାକିଲା, ଡାକିଲେ ବି ବର୍ଷା ଭିଜା ସବୁଜ ଘାସ ପତ୍ର ଫୁଲେଇ ଫୁଲମାନେ ନା। ମୁଁ ହଲାଇଲା କୃଷ୍ଣା, କାହିଁକି ତୁ କ'ଣ ବର୍ଷାକୁ ଭଲ ପାଉନଥିବା ଝିଅ? ଫିକ୍ କରି ହସିଦେଲା କୃଷ୍ଣା ଓ କହିଲା, ତମେ ସବୁ କ'ଣ ଭିଜିଗଲା ପରେ ଢାଙ୍କି ଦେବ ମୋତେ ଭଲ ପାଇପାରେ ଓଢ଼ଣୀରେ ତାଙ୍କ ଭଳି? ନା, ଆମେ ପାରିବୁନି, ଆମେ ଖାଲି ଭିଜେଇ ଜାଣୁ। ତୁ ବରଂ ଅପେକ୍ଷା କର, ତୋ ହାତ ଧରି ସେ ତୋତେ ବର୍ଷା ଅଭିସାରକୁ ଟାଣି ଆଣିବା ଯାଏ, ମିଳିତ ସ୍ୱରରେ କହିଲେ ମେଘ, ବର୍ଷା, ପବନ, ବିଜୁଳି, ଘାସପତ୍ର, ଫୁଲମାନେ। ମେଘ ମହ୍ଲାରର ଐକ୍ୟତାନ ଚାଲୁ ରହିଲା ଆଗ ଭଳି।

ବାହାରେ ନାଚୁଛି ବର୍ଷା, ମନରେ ନାଚୁଛି ବର୍ଷା। ବର୍ଷାର ରିମ୍ଝିମ୍ ନିପୁର ନିକୋଣରେ ପ୍ରକୃତି ଏବେ ମୁଗ୍ଧ ବିଭୋର। ବିଲବନ ପାହାଡ଼ ପ୍ରାନ୍ତର ଚତୁର୍ଦ୍ଦିକରେ ସବୁଜିମାର ସମ୍ଭାର। ବିଜମାଟିର ବାସ୍ନା, କଦମ୍ବର ମହକ, ସାଧବ ବୋହୁର ଲାଲ ଟୁକ୍ଟୁକୁ ହସ, ମୟୂରର ମନୋରମ ନୃତ୍ୟ, ଚାତକର ଆହ୍ଲାଦ, କୃଷକର ମନମତାଣିଆ ଗୀତ, ବାସ୍ତବିକ ସବୁ ତ ଅପୂର୍ବ। ବର୍ଷାର ଏ ଅପୂର୍ବ ରୂପ ଲାବଣ୍ୟ କବି ପ୍ରାଣରେ ସୃଷ୍ଟି କରେ ସର୍ଜନାର ଆଲୋଡ଼ନ। କବିଙ୍କ ସର୍ଜନାରୁ କିଛି ଏବେ। ପବନ ବହୁଛି ଝିପିଝିପି, ମେଘ ବରଷଇ, ବିଜୁଳି ଚମକେ, ଘଡ଼ଘଡ଼ି ଡାକେ ରହି ରହି। କେତେ ମଜା ଲାଗେ ଅଳିରୁ ବରଷା ପଡ଼େ ଛରି, ଫୁଟି ଭାସିଯାଏ ପାଣିରେ ଫୋଟକା ଅସୁମାରି। ଭାସି ଯା ମୋର କାଗଜ ଟଙ୍ଗା, ଭାସି ଯା, ଡରିଯିବୁ ନାହିଁ ଆକାଶରେ ଦେଖି ମେଘବା।

0: ବର୍ଷା ବର୍ଣ୍ଣନାରେ ଅତିବଡ଼ି ଜଗନ୍ନାଥ ଦାସ। ଏମନ୍ତେ ଗ୍ରୀଷ୍ମକାଳ ଗଲା, ବର୍ଷା ଋତୁ ପ୍ରସରିଲା। ସକଳ ଋତୁଙ୍କର ସାର ଶସ୍ୟ ସମ୍ପଦ ମଞ୍ଚପୁର, ଭୂମିର ରସ ଅଷ୍ଟମାସ ଆଦିତ୍ୟ କରିଥିଲା ଗ୍ରାସ। ତେଜେ ଅବନୀ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ, ଘୋର ସବୋଦେ ମେଘମାଳ ଗର୍ଜନ ବର ସନ୍ତି ଜଳ।
1: ଆଇ ଲ

ବର୍ଷା କବିତାରେ ଭକ୍ତକବି ମଧୁସୂଦନ ରାଓ ଲେଖିଛନ୍ତି, ମୂଷଳ ଧାରେ ମେଘ ବରସେ ଜଳ, ତେଣୁ ଶୀତଳ ତପ୍ତ ଧରା ଶରୀର, ଜଳେ ପୁରୈ ନଦୀ ବିଲ ପୋଖରୀ, ଶୁଭଇ କୃଷକର ଗୀତ ଲହରୀ, ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରସିବାରି, ବାନ୍ଧବ ଅଟେ ତରୁ ଲତା ଜୀବର, ପ୍ରକାଶ ହେଇ କରୁଣା ସେ ନିରନ୍ତର। ମୁଁ ଆଷାଢ଼ କବିତାରେ କବି ବ୍ରଜନାଥ ରଥ ଲେଖିଛନ୍ତି, ଆଷାଢ଼ର ସବୁଜ ମାୟାରେ ଶୁଣିଲି ତ ନିରବଧି, ଋଣୁଛୁଣୁ ବର୍ଷାର ସଙ୍ଗୀତ, ଭୁଲିଗଲି ଅସମ୍ଭବ ଖର ରୌଦ୍ରର ଜ୍ୱଳନା।

ଶ୍ରୋତାବନ୍ଧୁ, ବର୍ଷାକାଳ ଆମ ପାଇଁ ଯେମିତି ଭଲ ସେମିତି ଖରାପ ମଧ୍ୟ। ତେଣୁ ଘର ଚାରିପଟ ସଫା ରଖନ୍ତୁ, ଡାଳପତ୍ର କାଟି ଦିଅନ୍ତୁ, ବାହାରକୁ ଗଲେ ଛତା ନେଇ ଯାଆନ୍ତୁ। ଏ ବର୍ଷା ହେଉଛି ପ୍ରକୃଷ୍ଟ ସମୟ, ଗଛଟିଏ ଅବଶ୍ୟ ଲଗାଇ ତା'ର ଯତ୍ନ ନିଅନ୍ତୁ। ଏଥିସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛି ମୁଁ ମନ୍ମୟୀ। ନମସ୍କାର।

ଶେଷ ହେଲା ଗୀତାଞ୍ଜଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଲୀଳା ରହସ୍ୟ।

0: ଜ୍ଞାତ ହେଲା, ଜ୍ଞାତ ହେଲା ପ୍ରଭୁ, ଆପଣ ଯେଉଁ ଜୀବ ଶରୀର କଥା କହୁଥିଲେ।
1: ହଁ, ତୁମେ ଏକ ମାନବ ଶରୀରରେ ସ୍ଥାନ ପାଇଛ।
0: ମାନବ ଶରୀର?
1: ହଁ, ମାନବ ଶରୀରରେ। ତେଣୁ ବର୍ତ୍ତମାନ ତୁମେ ଆତ୍ମା ନୁହଁ, ଜୀବାତ୍ମା, ମାନବାତ୍ମା।
0: ତେବେ ଆପଣଙ୍କ ସୃଷ୍ଟିରେ ମାନବ ବ୍ୟତୀତ ଅନ୍ୟ ଜୀବ ମଧ୍ୟ ଅଛନ୍ତି?
1: ହଁ, ଅନେକ ଜୀବ ଅଛନ୍ତି।
0: ମୁଁ ସେମାନଙ୍କୁ ଦେଖିପାରିବି ପ୍ରଭୁ?
1: ଅବଶ୍ୟ ଦେଖିବ, କିନ୍ତୁ ଏବେ ସେ ସମୟ ଆସିନି। ତୁମକୁ ଅପେକ୍ଷା କରିବାକୁ ପଡ଼ିବ।
0: ଅପେକ୍ଷା କାହିଁକି ପ୍ରଭୁ?
1: ଶୁଣ, ଏବେ ତୁମର ଶରୀର ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ତୁମେ ମର୍ତ୍ତ୍ୟକୁ ଗଲେ ସେଠାରେ ସେମାନଙ୍କୁ ତୁମେ ଦେଖିପାରିବ।
0: ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ପ୍ରଭୁ?
1: ଏବେ ଯେଉଁଠାରେ ତୁମର ନିର୍ମାଣ କାର୍ଯ୍ୟ ଚାଲିଛି ସେଠାରେ 10 ମାସ ପର୍ଯ୍ୟନ୍ତ ଚାଲିବ।
0: ମୁଁ ଏବେ କେଉଁଠାରେ କେଉଁଠାରେ ମୋର ନିର୍ମାଣ କାର୍ଯ୍ୟ ଚାଲୁଛି ପ୍ରଭୁ?
1: ତୁମେ ଏବେ ତୁମ ମାତୃଗର୍ଭରେ।
0: ମାତୃଗର୍ଭରେ?
1: ହଁ, ମାତୃଗର୍ଭରେ। ଗୁପ୍ତ ଭାବେ ଏବଂ ପର୍ଯ୍ୟାୟକ୍ରମେ ତୁମର ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ହେଉଛି ମୋର ଗୁପ୍ତ ଲୀଳା, ଯାହାକୁ କେହି ବି ଭେଦ କରିପାରିବେନି।
0: ପର୍ଯ୍ୟାୟକ୍ରମେ? ଏବେ କେଉଁ ପର୍ଯ୍ୟାୟରେ ମୋର ନିର୍ମାଣ ପ୍ରଭୁ?
1: ଏବେ ତୁମର ଚତୁର୍ଥ ପର୍ଯ୍ୟାୟ। ମାତୃଗର୍ଭରେ 10 ପର୍ଯ୍ୟାୟ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ।
0: କେଉଁ ପର୍ଯ୍ୟାୟରେ କେଉଁ ନିର୍ମାଣ, ଏହା ଜାଣିବା ପାଇଁ ମୋର ଜିଜ୍ଞାସା ହେଉଛି ପ୍ରଭୁ।
1: ହଉ, ତେବେ ଶୁଣ ଏ ଗୁପ୍ତ ଲୀଳାର ରହସ୍ୟ। ମର୍ତ୍ତ୍ୟର ଏକ ସତ୍ସଙ୍ଗରେ ସଙ୍ଗୀତ ଆକାରରେ ଜଣେ ସନ୍ଥ ପର୍ଯ୍ୟାୟକ୍ରମେ ନିର୍ମାଣର ବର୍ଣ୍ଣନା କରୁଛନ୍ତି। ଶୁଣ, ମନ ଦେଇ ଶୁଣ।

0: ଶୁଣିଲ ତ, ଆଜି ଏତିକିରେ ଥାଉ, ଏହାର ଅବଶିଷ୍ଟାଂଶ ମୁଁ ତୁମକୁ ଆବଶ୍ୟକ ସମୟରେ ଶୁଣେଇବି।
1: ଦଶ ମାସର ନିର୍ମାଣ ପରେ କ'ଣ ହେବ ପ୍ରଭୁ?
0: ତାପରେ ତୁମେ ମର୍ତ୍ତ୍ୟରେ ଭୂମିଷ୍ଠ ହେବାକୁ ଯୋଗ୍ୟ ବିବେଚିତ ହେବ।
1: ପ୍ରଭୁ, ମୋର ଶରୀର ନିର୍ମାଣ କେଉଁ ଉପାଦାନରେ ହେଉଛି, ତାହା କେଉଁଠାରୁ ଆସୁଛି?
0: ତୁମ ମାତାଙ୍କ ମାଧ୍ୟମରେ।
1: କିପରି ପ୍ରଭୁ?
0: ମର୍ତ୍ତ୍ୟ ଲୋକରେ ଜୀବମାନଙ୍କ ପାଇଁ ଧରିତ୍ରୀ ମାତାଙ୍କ ଅନବଦ୍ୟ ଦାନ, ପଞ୍ଚଭୂତ ମିଶା ମୃତ୍ତିକା ବା ମାଟି, ପଞ୍ଚତତ୍ତ୍ୱରେ ମାଟି, ମାଟିରେ ବୃକ୍ଷ, ବୃକ୍ଷରେ ଫଳ। ତୁମ ମାତା ସେହି ଫଳକୁ ଆହାର ରୂପେ ଗ୍ରହଣ କରନ୍ତି ଏବଂ ପଞ୍ଚତତ୍ତ୍ୱ ଆହାରରୁ କିଛି ଉପାଦାନ ସଂଗ୍ରହ କରି ତୁମ ନିର୍ମାଣ କାର୍ଯ୍ୟରେ ଲଗେଇଥାଏ। ପରନ୍ତୁ ସର୍ତ୍ତ ଅଛି, ସେହି ଉପାଦାନକୁ ପୁନର୍ବାର ମାତା ଧରିତ୍ରୀଙ୍କୁ ଫେରାଇବାକୁ ପଡ଼ିବ।
1: କେମିତି ପ୍ରଭୁ?
0: ତାହା ତ କହନ ପାଠ, ପରେ ତୁମେ ଏହା ଜାଣିପାରିବ।
1: ତେବେ ଆପଣଙ୍କ ପରି ମୋ ମାତା ମଧ୍ୟ ମହାନ?
0: ହଁ, ତୁମ ମାତା ତୁମ ପାଇଁ ନିଶ୍ଚିତ ମହାନ ଏବଂ ମୋ ପାଇଁ ମଧ୍ୟ, କାରଣ ତୁମ ନିର୍ମାଣ କାର୍ଯ୍ୟରେ ସେ ହିଁ ମୋର ମୁଖ୍ୟ ସହଯୋଗୀ। ହଉ ଆତ୍ମନ, ଆଜିର କଥୋପକଥନ ଏଇଠାରେ ବିରାମ ନେଉ। ଆଉ ଛଅ ମାସର ନିର୍ମାଣ ପରେ ମୁଁ ତୁମକୁ ଦେଖାଦେବି। ଏବେ ତୁମେ ତୁମ ଧ୍ୟାନକୁ ଫେରିଯାଅ ଆତ୍ମନ।
1: ଯଥାଜ୍ଞା ପ୍ରଭୁ, ପ୍ରଣାମ।
0: ଶୁଭମସ୍ତୁ।

0: ମଧ୍ୟରେ ମାନବ ଶ୍ରେଷ୍ଠ, ତେଣୁ ମାନବମାନଙ୍କୁ ସର୍ବାଧିକ ଜ୍ଞାନ ପ୍ରଦାନ କରିଛି। ହେଲେ ମାନବ ସେ ଜ୍ଞାନର ଦୁରୁପଯୋଗ କରୁଛି, କାଳେ ତୁମ୍ଭେ ବି ସେପରି କରିବ, ସେହି ଆଶଙ୍କା ମୋତେ ଆଶଙ୍କିତ କରୁଛି।
1: ମାନବ ନିଜ ଜ୍ଞାନର କିପରି ଦୁରୁପଯୋଗ କରୁଛି ପ୍ରଭୁ?
0: ଶୁଣ, ଗୋଟିଏ ଜୀବ ସୃଷ୍ଟି ହେଲେ ତାହା ପାଇଁ ମୋତେ ଗୋଟିଏ ବୃକ୍ଷ ସୃଷ୍ଟି କରିବାକୁ ପଡ଼େ, କାରଣ ସେ ଜୀବ ନିମନ୍ତେ ସେହି ବୃକ୍ଷରେ ମୁଁ ଖାଦ୍ୟ ସଂରଚନା କରିଥାଏ। ଯେତିକି ଜୀବ ସେତିକି ବୃକ୍ଷ, କିନ୍ତୁ ମାନବ କିଛି ନ ବୁଝି ବୃକ୍ଷ ସବୁକୁ ଧ୍ୱଂସ କରିବାରେ ଲାଗିଛି, ଯେଉଁଥିପାଇଁ ମୋ ଲୀଳାର ସନ୍ତୁଳନ ରକ୍ଷା କରିବାରେ ନିଜକୁ ଅସମର୍ଥ ଓ ଅସହାୟ ମନେ କରେ, ତାହା ହିଁ ମୋର ଦୁଃଖ।
1: ଆଉ ଦ୍ୱିତୀୟ ପ୍ରସଙ୍ଗ କ'ଣ ପ୍ରଭୁ?
0: ଦ୍ୱିତୀୟ ପ୍ରସଙ୍ଗ ହେଉଛି, ସେଠାକୁ ଗଲେ କାଳେ ତୁମେ ମୋତେ ଭୁଲିଯିବ।
1: ଭୁଲିଯିବି କାହିଁକି ପ୍ରଭୁ?
0: ହଁ, ଭୁଲିଯିବାର ସମ୍ଭାବନା ତ ଅଧିକ, କାରଣ ସେଠାରେ ମାୟା, ସେଠାରେ ମାୟା ନିଜର ଜାଲକୁ ସାରା ଭୁଲ କରି ଆଚ୍ଛାଦିତ କରି ରଖିଛି। ଜୀବ ସେଇ ମାୟାରେ ଥରେ ଛନ୍ଦି ହୋଇଗଲେ ସେ ସବୁକିଛି ଭୁଲିଯାଏ, ମୋତେ ମଧ୍ୟ। ଭକ୍ତ ବିନା ଭଗବାନ ଆଉ ଭଗବାନ ବିନା ଭକ୍ତର କୌଣସି ଅସ୍ତିତ୍ୱ ନଥାଏ। ତୁମେ କହିଲ, ମୋ ଶରୀରାଂଶ ଯଦି ମୋ ନିକଟକୁ ଫେରି ନ ଆସେ ତେବେ ମୋତେ ଦୁଃଖ ଲାଗିବ କି ନାହିଁ?
1: ନା ପ୍ରଭୁ, ମୁଁ କେବେ ଆପଣଙ୍କୁ ଭୁଲି ପାରିବିନି, ତାହା କେବେ ବି ସମ୍ଭବ ନୁହେଁ।
0: ତଥାପି ମାନବର ଆଚରଣ ପ୍ରତି ମୋର ସବୁବେଳେ ସନ୍ଦେହ। ଆହୁରି ଶୁଣିବ ଅଜ୍ଞାନୀ ମାନବର ନିନ୍ଦନୀୟ ଘୃଣ୍ୟ କାର୍ଯ୍ୟ ବିଷୟରେ?
1: ଶୁଣିବି ପ୍ରଭୁ।
0: ଗୋଟିଏ ଜୀବ ପାଇଁ ଯେମିତି ଗୋଟିଏ ବୃକ୍ଷ, ଠିକ୍ ସେହିପରି ଗୋଟିଏ ପୁରୁଷକୁ ଗୋଟିଏ କନ୍ୟା, ଯେତେବେଳେ ମାତୃଗର୍ଭରେ ଭ୍ରୂଣର ନିର୍ମାଣ କାର୍ଯ୍ୟ ଚାଲିଥାଏ ଠିକ୍ ସେତିକିବେଳେ କନ୍ୟା ସନ୍ତାନର ଅନାବଶ୍ୟକତାକୁ ବିଚାର କରି ଅତି ନୃଶଂସ ଭାବେ ସେହି କନ୍ୟା ଭ୍ରୂଣକୁ ହତ୍ୟା କରିଦିଏ, ଯାହା ମୋ ଇଚ୍ଛାରେ ପରିପନ୍ଥୀ। ମନେ ରଖ, ଭ୍ରୂଣ ହତ୍ୟା ଓ ବୃକ୍ଷଧ୍ୱଂସ ମହାପାତକ। ଭ୍ରୂଣ ହତ୍ୟାରେ ଯେତିକି ପାପ, ବୃକ୍ଷଧ୍ୱଂସରେ ମଧ୍ୟ ସେତିକି ପାପ।
1: ଜୀବ କ'ଣ ନିଜକୁ ପାପକର୍ମରୁ ନିବୃତ୍ତ କରିପାରିବନି, ଅନୁଚିତ କର୍ମରୁ ନିଜକୁ ଦୂରେଇ ପାରିବନି?
0: ହଁ, ଅବଶ୍ୟ ପାରିବ, କିନ୍ତୁ ସେହି ଅନୁସାରେ ଜ୍ଞାନ ଆହରଣର ଆବଶ୍ୟକତା ରହିଛି।
1: ତେବେ ମୁଁ ଜ୍ଞାନ ଆହରଣ କରି ଅନୁଚିତ କର୍ମରୁ ନିଜକୁ ଦୂରେଇ ରଖିବି। ଆପଣଙ୍କ ଲୀଳା ଦର୍ଶନର ମୋତେ ଅବସର ପ୍ରଦାନ କରନ୍ତୁ ପ୍ରଭୁ।
0: ଆଉ ମୋତେ ଭୁଲିଯିବନି ତ ବିଷୟ ବିଷୟରେ ପଢ଼ି?
1: ନା ପ୍ରଭୁ, ତାହା କେବେ ସମ୍ଭବ ନୁହେଁ।
0: ସମସ୍ତେ ତ ଏଇ ସମାନ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ
1: ନା ପ୍ରଭୁ, ମୋ ପ୍ରତିଶ୍ରୁତି ମୁଁ ନିଶ୍ଚୟ ରକ୍ଷା କରିବି।
0: ହଉ ଠିକ୍ ଅଛି, ଯଦି ତୁମେ ଚାହୁଁଛ ତେବେ ତୁମ ସହିତ ମୁଁ ଏକମତ, କିନ୍ତୁ ମନେ ରଖିବ ତୁମ ବିନା ମୁଁ ରହିପାରିବିନି, ତୁମ ଫେରିବା ବାଟକୁ ମୁଁ ଚାହିଁଥିବି।
1: ଆପଣଙ୍କୁ ଛାଡ଼ି ମୁଁ ମଧ୍ୟ ରହିପାରିବିନି ପ୍ରଭୁ, ମୁଁ ନିଶ୍ଚୟ ଆପଣଙ୍କ ନିକଟକୁ ଫେରି ଆସିବି।
0: ହଉ ତେବେ ଠିକ୍ ଅଛି, ଆଜିର ଆଳାପ ଏତିକିରେ ବିରାମ ନେଉ। ଯାଅ, ତୁମେ ଧରାରେ ଜନ୍ମ ନିଅ, ଆଉ ସର୍ବଦା ସାବଧାନ ରହିବ। ପୁନର୍ବାର ମୁଁ ତୁମକୁ ଧରା ପୃଷ୍ଠରେ ତୁମର ଜନ୍ମ ପରେ ଦେଖା କରିବି, ମୋର ସେଇ ସୁରମ୍ୟ ସୃଷ୍ଟି କିପରି, ଯାଅ ଦେଖି ଆସ।
1: ଯଥାଜ୍ଞା ପ୍ରଭୁ, ପ୍ରଣାମ।
0: ଶୁଭମସ୍ତୁ।

0: Atmon, Atmon, Atmon, ପୁନର୍ବାର ତୁମକୁ ସମସ୍ତ ଶକ୍ତି ପ୍ରଦାନ କରୁଛି। ନିଦ୍ରା ଭଙ୍ଗ କରି ମୋ ସହ ଆଳାପ କର ଆତ୍ମନ, ଆଳାପ କର।
1: ଆପଣ ଆସିଛନ୍ତି ପ୍ରଭୁ, ମୋର ପ୍ରଣାମ ସ୍ୱୀକାର କରନ୍ତୁ।
0: ଶୁଭମସ୍ତୁ ମନମୋହନ।
1: ମନମୋହନ,
0: ହଁ, ତୁମେ ଭୂମିଷ୍ଠ ହେବାର ଏକ ମାସ ଅତିକ୍ରାନ୍ତ ହୋଇଛି। ଏହାରି ଭିତରେ ତୁମ ପିତାମାତା ଦୁଇଟି ସଂସ୍କାର ପୂଜା କରିଛନ୍ତି, ପ୍ରଥମ ଷଠୀ ପୂଜା, ଅନ୍ୟଟି ନାମକରଣ ବିଧାନ। ତୁମେ ଆସି ତୁମ ପିତାମାତାଙ୍କର ମନମୋହିତ କରିଥିବାରୁ ସେ ତୁମର ମନମୋହନ ନାମକରଣ କରିଛନ୍ତି। ତୁମେ ଏବେ ଆତ୍ମା, ଜୀବାତ୍ମା କି ମାନବାତ୍ମା ନୁହେଁ, ଏବେଠାରୁ ତୁମେ ମନମୋହନ ରୂପେ ପରିଚିତ ହେବ। ଆଚ୍ଛା ମନମୋହନ, ମୋର ଏକ ସଂଶୟ ମୋଚନ କର ତ।
1: କ'ଣ ପ୍ରଭୁ?
0: ତୁମେ ଏଠାକୁ ଆସିବାକୁ ବହୁତ ବ୍ୟାକୁଳ ହେଉଥିଲ, କିନ୍ତୁ ଏଠାକୁ ଆସିଲା ପରେ ଖୁସି ହେବା ପରିବର୍ତ୍ତେ କାନ୍ଦିଲ କାହିଁକି?
1: ମାତୃଗର୍ଭରେ ଶାନ୍ତ ପରିବେଶରେ ଥିଲି, କିନ୍ତୁ ଏଠାକୁ ଆସିଲା ପରେ ଏ ଭୂପୃଷ୍ଠର ତୀବ୍ର କୋଳାହଳ ମୁଁ ସହ୍ୟ କରିପାରିଲିନି, ସେଇଥିପାଇଁ।
0: ହଁ, ଏହା ତ କଳିଯୁଗ। ଏହି କଳିଯୁଗ କେବଳ କଳହ କୋଳାହଳର ବଳୟ ଭିତରେ ରହିଥାଏ। ଏ ଯୁଗର ଅଧିଷ୍ଠିତ ଦେବ ହେଲେ କଳି, ଯିଏକି କଳହ କୋଳାହଳ ପ୍ରିୟ। ଏହି ଯୁଗରେ ଜୀବମାନଙ୍କ ପାଇଁ ଜୀବନଧାରଣ ଅତ୍ୟନ୍ତ ଦୁରୂହ ବ୍ୟାପାର।
1: କଳିଯୁଗ?
0: ହଁ, ଚାରି ଯୁଗ ମଧ୍ୟରୁ ଏହା ହେଉଛି ଶେଷ ଯୁଗ।
1: ଅନ୍ୟ ତିନି ଦିଗ କିଏ ପ୍ରଭୁ?
0: ସତ୍ୟ, ତ୍ରେତୟା ଆଉ ଦ୍ୱାପର। ସତ୍ୟଯୁଗରେ ମୁଁ ଶ୍ରୀହରି, ତ୍ରେତୟାରେ ମୁଁ ଶ୍ରୀରାମ, ଦ୍ୱାପରରେ ଶ୍ରୀକୃଷ୍ଣ, ଆଉ କଳିରେ ମୁଁ କଳ୍କି।
1: ଏବେ ମୁଁ କ'ଣ କରିବି ପ୍ରଭୁ?
0: କର୍ମ, କର୍ମ ହିଁ ତୁମ ଜୀବନର ମାନଦଣ୍ଡ।
1: କି କର୍ମ କରିବି?
0: ପ୍ରଥମେ ତୁମକୁ ଶିକ୍ଷା ଅଧ୍ୟୟନ କରିବାକୁ ପଡ଼ିବ। ଧରିତ୍ରୀତ ଜୀବମାନଙ୍କ ପାଇଁ ଶିକ୍ଷାର ଏକ ପ୍ରୟୋଗଶାଳା। ବର୍ତ୍ତମାନ ଶିକ୍ଷା ଅଧ୍ୟୟନ ତୁମର ମୂଳମନ୍ତ୍ର, ହେଲେ ସାବଧାନ ଥିବ, ଶିକ୍ଷାରୁ ଦୁଇଟି ନିର୍ଯାସ ଆସେ, ଜ୍ଞାନ ଆଉ ଅଜ୍ଞାନ। ଏହି ଜ୍ଞାନ ଅଜ୍ଞାନ ତୁମର କର୍ମ ନିର୍ଦ୍ଧାରଣ କରିବେ। ଜ୍ଞାନ ଦିଏ ସୁକର୍ମ, ଆଉ ଅଜ୍ଞାନ ଦିଏ କୁକର୍ମ। ପୁଣି ଜ୍ଞାନ ଅଜ୍ଞାନ ତୁମ ପାଇଁ ଦୁଇଟି ମାର୍ଗ ଉନ୍ମୁକ୍ତ କରିଥାନ୍ତି।
1: ଦୁଇଟି ମାର୍ଗ କ'ଣ ପ୍ରଭୁ?
0: ଜ୍ଞାନୀ ପାଇଁ ସୁମାର୍ଗ, ଯାହା ଶାଶ୍ୱତ ଚିରନ୍ତନ, ଜୀବକୁ ଜନ୍ମ ମୃତ୍ୟୁ ଚକ୍ରରୁ ମୋକ୍ଷ ପ୍ରାପ୍ତିରେ ସହାୟକ ହୋଇଥାଏ।
1: ଆଉ ଅଜ୍ଞାନୀ ପାଇଁ?
0: କୁମାର୍ଗ, ଯେଉଁ ମାର୍ଗ ଅତୀବ ଲୋଭନୀୟ, ଆକର୍ଷଣୀୟ, କିନ୍ତୁ କ୍ଷଣସ୍ଥାୟୀ, ଜୀବକୁ ମାୟାଜାଲରେ ଛନ୍ଦି ହେବାକୁ ପ୍ରୋତ୍ସାହିତ କରିଥାଏ।
1: ମୋକ୍ଷପ୍ରାପ୍ତି ପାଇଁ ଆଉ କେଉଁ ମାର୍ଗ ଅଛି କି ପ୍ରଭୁ?
0: ସତ୍ୟଯୁଗରେ ତପିମାନେ ମୋର ଉପାସକ, ଉପାସନା ମାଧ୍ୟମରେ ସେମାନଙ୍କୁ ମୋକ୍ଷପ୍ରାପ୍ତି ହୋଇଛି। ତ୍ରେତୟା ଯୁଗରେ କପିମାନେ ମୁକ୍ତି ପାଇଛନ୍ତି, ଦ୍ୱାପର ଯୁଗରେ ଗୋପୀମାନେ ମୋର ଉପାସକ, ସେମାନଙ୍କୁ ମଧ୍ୟ ମୋକ୍ଷପ୍ରାପ୍ତି ହୋଇଛି।
1: ଆଉ କଳିଯୁଗରେ?
0: କଳିଯୁଗରେ ଜପିମାନେ ମୋର ଉପାସକ, ପୂର୍ବ ତିନି ଯୁଗର ମୋ ନାମକୁ ନେଇ ସୃଷ୍ଟି ହୋଇଛି ମୁକ୍ତିଦାତା ମହାମନ୍ତ୍ର। ସେହି ମହାମନ୍ତ୍ରକୁ ଯେଉଁମାନେ ସର୍ବଦା ଜପ କରନ୍ତି ସେହିମାନେ ହିଁ ଜପି।
1: ସେହି ମହାମନ୍ତ୍ର କ'ଣ ପ୍ରଭୁ? ଦୟାପୂର୍ବକ ପ୍ରକାଶ କରନ୍ତୁ।
0: ତେବେ ଶୁଣ, ମର୍ତ୍ତ୍ୟଲୋକର ମୋର ଉପାସକମାନେ ସେହି ମହାମନ୍ତ୍ରକୁ ସଂକୀର୍ତ୍ତନ ମାଧ୍ୟମରେ ଜପ କରୁଛନ୍ତି।

0: ଶୁଣିଲ ତ ମନ ମୋହନ,
1: ଜ୍ଞାତ ହେଲା ପ୍ରଭୁ।
0: ଏ କଥାକୁ ସର୍ବଦା ମନେ ରଖିବ ମନ ମୋହନ। ଶୁଣ, ବେଦ ଉପନିଷଦର ଜ୍ଞାନକାଣ୍ଡରେ ଏହି ମହାମନ୍ତ୍ରର ମହିମା ଓ ମହାତ୍ମ୍ୟ ବିସ୍ତୃତ ଭାବେ ବର୍ଣ୍ଣନା ହୋଇଛି। କଳି କଳୁଷର ଷୋଡ଼ଶ ଆବରଣରୁ ଏହି ଷୋଡ଼ଶାକ୍ଷର ମହାମନ୍ତ୍ର ଜୀବକୁ ମୁକ୍ତି ପ୍ରଦାନ କରିଥାଏ। ଏକମାତ୍ର ଜ୍ଞାନ ଦ୍ୱାରା ହିଁ ଏହାର ବୋଧଗମ୍ୟ ହୋଇଥାଏ। ତେଣୁ ଜ୍ଞାନାର୍ଜନ ତୁମର ଏକମାତ୍ର ଲକ୍ଷ୍ୟ ହେବା ବିଧେୟ। ସାବଧାନ, ଜ୍ଞାନପଥରୁ ବିଚ୍ୟୁତ ହେଲେ ମୁକ୍ତି ତ ଦୂର କଥା, ସବୁକିଛି ବୃଥା ହୋଇଯିବ, ଏପରିକି ତୁମ ଜନ୍ମ ବି ଜୀବନ ମଧ୍ୟ ବୃଥା ହୋଇଯିବ ମନ ମୋହନ।
1: ଜ୍ଞାନାର୍ଜନ ନିମନ୍ତେ ଆଉ କେତେ ସରଳ ଉପାୟ?
0: ଜ୍ଞାନାର୍ଜନ ନିମନ୍ତେ ସର୍ବପ୍ରଥମେ ତୁମକୁ ତୁମର ଇନ୍ଦ୍ରିୟମାନଙ୍କୁ ଦମନ କରିବାକୁ ପଡ଼ିବ, ଯେଉଁମାନେ କି ଜୀବକୁ ବିପଥକାମୀ କରିଥାନ୍ତି।
1: ଇନ୍ଦ୍ରିୟ?
0: ହଁ, ତୁମଠାରେ ଏକାଦଶ ଇନ୍ଦ୍ରିୟ ଅଛନ୍ତି। ପାଞ୍ଚ ହେଲେ ଜ୍ଞାନେନ୍ଦ୍ରିୟ, ଆଉ ପାଞ୍ଚ ହେଲେ କର୍ମେନ୍ଦ୍ରିୟ ଏବଂ ମନରୂପକ ଇନ୍ଦ୍ରିୟ। କର୍ମେନ୍ଦ୍ରିୟ ଓ ମନ ଇନ୍ଦ୍ରିୟ ଏମାନେ ହେଲେ କ୍ଷୁଧାଯୁକ୍ତ। ନିଜର କ୍ଷୁଧା ନିବାରଣରେ ଏମାନେ ସର୍ବଦା ସକ୍ରିୟ। ଏମାନଙ୍କୁ ଦମନ କରିପାରିଲେ ଜ୍ଞାନେନ୍ଦ୍ରିୟମାନେ ଊର୍ଦ୍ଧ୍ୱମୁଖୀ ହୁଅନ୍ତି ଏବଂ ପରେ ପରେ ଜୀବର ମୁକ୍ତିପଥ ଉନ୍ମୁକ୍ତ ହୋଇଯାଏ। ତେଣୁ ଏଥିପାଇଁ ଦୃଢ଼ ଆତ୍ମସଂଯମତା ଲୋଡ଼ା, ତତ୍ସହିତ ସତ୍ସଙ୍ଗ ଓ ସାଧୁବାଣୀ ଶ୍ରବଣର ଆବଶ୍ୟକତା ବି ଅଛି।
1: ହେ ଲୀଳା ପୁରୁଷ ପରମାତ୍ମା, ମାତୃଗର୍ଭରେ ତ ଆପଣଙ୍କ ଗୁପ୍ତ ରହସ୍ୟ ବିଷୟରେ ଅବଗତ ଥିଲି, ମର୍ତ୍ତ୍ୟଲୋକରେ ଆପଣଙ୍କ ଗୁପ୍ତ ଲୀଳା କ'ଣ ପ୍ରଭୁ?
0: ଜୀବ ଜନ୍ମ ହେବା ପରେ ବାକି ଥିବା ଶରୀର ନିର୍ମାଣ ନିମନ୍ତେ ମାତୃଗର୍ଭରେ ସୃଷ୍ଟି ହୁଏ କ୍ଷୀର ଅମୃତଧାରା, ଯାହା ଆଗରୁ ନଥିଲା ବା ପରେ ରହିବନି। ଏବେ ସେହି କ୍ଷୀର ଅମୃତ ତୁମର ଆହାର। ଆଉ ଗୋଟିଏ ହେଲା, ମୁଁ ଯେଉଁ ପଞ୍ଚଭୂତ କଥା କହୁଥିଲି।
1: ହଁ ପ୍ରଭୁ।
0: ପଞ୍ଚଭୂତରୁ ଚାରିଭୂତକୁ ଜୀବ ଦେଖିପାରିବ, କିନ୍ତୁ ଗୋଟିଏ ତତ୍ତ୍ୱକୁ ଦେଖିପାରିବନି।
1: କେଉଁ ତତ୍ତ୍ୱ ପ୍ରଭୁ?
0: ବାୟୁ ବା ପବନ, ଏହାକୁ କେହି ଦେଖିପାରିବେନି। ଏ ହେଉଛି ଦୁଇଟି ଗୁପ୍ତ ରହସ୍ୟ।
1: ପ୍ରଭୁ, ଜୀବମାନଙ୍କର ଜୀବନ ଅବଧି କେତେ?
0: ମାନବ ଜୀବ କ୍ଷେତ୍ରରେ ଏନ୍ତୁଡ଼ି ନିଆଁ ଓ ଜୁଇ ନିଆଁର ବ୍ୟବଧାନ ଯେତିକି, ମାନବ ଜୀବର ଜୀବନ ଅବଧି ସେତିକି। ଏହା ହିଁ ତ ଦୁନିଆ, ଅର୍ଥାତ୍ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ।
1: ମୃତ୍ୟୁ କ'ଣ ପ୍ରଭୁ?
0: ପ୍ରକୃତ ପକ୍ଷେ ମୃତ୍ୟୁ ହେଉଛି ମୋ ଶରୀରାଂଶର ଘର ଲେଉଟାଣି। ଜନ୍ମ ଥିଲେ ମୃତ୍ୟୁ ଅଛି ଏବଂ ମୃତ୍ୟୁ ତ ଧ୍ରୁବ ସତ୍ୟ। ଶିକ୍ଷା ଅଧ୍ୟୟନରେ ବାକି ସବୁ କଥା ତୁମେ ଜାଣିପାରିବ, ତଥାପି ସଂକ୍ଷେପରେ କହୁଛି, ମନ ଦେଇ ଶୁଣ। ଜ୍ଞାନ ସ୍ୱର୍ଗର ପ୍ରତୀକ ଆଉ ଅଜ୍ଞାନ ନର୍କର ପ୍ରତୀକ। ସ୍ୱର୍ଗ ନର୍କର ପାର୍ଥକ୍ୟ ଏବଂ ତାତ୍ପର୍ଯ୍ୟ ଯିଏ ଜାଣିପାରେ ସେ ହିଁ ଜ୍ଞାନୀ। ଏଥର ମୋତେ ବିଦାୟ ଦିଅ ମନ ମୋହନ, ଆଜିର ଆଳାପ ଏଇଠାରେ ବିରାମ ନେଉ।
1: ଯଥାଜ୍ଞା ପ୍ରଭୁ।
0: ଶୁଭମସ୍ତୁ।

0: ମନ ମୋହନ, କିଛି ସ୍ମରଣ ହେଲା?
1: ପ୍ରଭୁ ସବୁ ସବୁ କିଛି ଭୁଲ ହେଇଗଲା ପ୍ରଭୁ, ସବୁ କିଛି ଭୁଲ ହେଇଗଲା।
0: ତାହା ହିଁ ତ ମୋର ଦୁଃଖ ମନମୋହନ।
1: ଆପଣଙ୍କର ଆପଣଙ୍କର ଦୁଃଖ?
0: ହଁ ହଁ ମନମୋହନ, ମୋ ପ୍ରିୟ ଶରୀରାଂଶ ଏବେ ମୋ ନିକଟକୁ ଫେରି ପାରିବନି।
1: କାହିଁକି ପ୍ରଭୁ କାହିଁକି?
0: ଏହା ହିଁ ତ ବିଧିର ବିଧାନ। ଜୀବ ଜୀବନ ପରୀକ୍ଷାରେ ଯଦି ହାରିଯାଏ ତେବେ ପୁଣି ତାକୁ ଜନ୍ମ ନେବାକୁ ପଡ଼େ। ଯେତେଦିନ ପର୍ଯ୍ୟନ୍ତ ଜୀବ ଜୀବନ ପରୀକ୍ଷାରେ ହାରୁଥିବ ସେତେଦିନ ପର୍ଯ୍ୟନ୍ତ ତାକୁ ଜନ୍ମ ମୃତ୍ୟୁର ଚକ୍ରରେ ରହିବାକୁ ପଡ଼ିବ। ଯେମିତି କର୍ମ ସେମିତି ଫଳ।
2: ଶୁଣିଲେ ନାଟକ ଲୀଳା ରହସ୍ୟ, ଆକାଶବାଣୀ କେନ୍ଦୁଝର, ସମୟ ଦିନ 11। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ମଞ୍ଜୁଳା ମହନ୍ତ।
1: ତୁମକୁ ନୁହେଁ ୟାକୁ ମୋବାଇଲ ଚାର୍ଜ କରିବାର ଥିଲା,
2: ନିଜର ଅକଲ ଚାର୍ଜ କର।
1: ଏମିତି ପବ୍ଲିକ ପୋର୍ଟରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
2: ଦେଖିଲୁ
3: ବାପା, ମୁଁ ପେ କରୁଛି ମୋ ସିଗନାଲ।
1: ଏବେ କଣ କରିବ,
3: ଫ୍ରି ୱାଇଫାଇ ଅଛି ନା।
2: ବୋକା ସୁଧୁରି ଯା।
1: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ,
3: ମାନେ ଫ୍ରଡ୍ କୁ କର
1: ବାଏ ବାଏ ବାଏ। ଆର୍ବିଆଇ କହେ
2: କର ସଠିକ ଆରମ୍ଭ, ପୁନଃ ଫାଇନାନ୍ସିଆଲି ସ୍ମାର୍ଟ।
0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ନମସ୍କାର ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ମୁଁ ମଞ୍ଜୁଳା ମହାନ୍ତ।

ଭଉଣୀ, ଆଜି ହେଉଛି ଅନ୍ତର୍ଜାତୀୟ ସମବାୟ ଦିବସ। ଏହା ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ଶନିବାର ପାଳନ କରାଯାଏ। ଏ ବର୍ଷ ଅନ୍ତର୍ଜାତୀୟ ସମବାୟ ଦିବସର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସମବାୟ ସଂସ୍ଥାଗୁଡ଼ିକ ଲୋକମାନଙ୍କ ମଧ୍ୟରେ ସହଯୋଗ, ସମାନତା, ଗଣତାନ୍ତ୍ରିକ ଅଂଶଗ୍ରହଣ ଏବଂ ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରେ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସମବାୟ ଆନ୍ଦୋଳନର ଅବଦାନକୁ ସ୍ୱୀକୃତି ଦେବା ଏବଂ ସାମାଜିକ ନ୍ୟାୟ ଓ ଶାନ୍ତି ସ୍ଥାପନରେ ସମବାୟର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା।

0: ଆମ ଜୀବନରେ ବୃକ୍ଷଲତା ବା ବଣ ଜଙ୍ଗଲର ଆବଶ୍ୟକତା କେତେ ରହିଛି। ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ, ରୋଗ ପାଇଁ ଔଷଧ, ଜୀବନ ଧାରଣ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଆମର ଅନେକ ମୌଳିକ ଆବଶ୍ୟକତାକୁ ପୂରଣ କରିଥାନ୍ତି ଏହି ବୃକ୍ଷଲତା। ମୂଳରୁ ଡାଳ ପର୍ଯ୍ୟନ୍ତ ଏମାନଙ୍କର ପ୍ରତ୍ୟେକ ଅଙ୍ଗ ଆମର ଉପକାରରେ ଲାଗିଥାଏ। ତେଣୁ ଜୀବଟିଏ ବଞ୍ଚି ରହିବା ପାଇଁ ବୃକ୍ଷଲତା ବା ଗଛଟିଏର ଉପସ୍ଥିତି ନିହାତି ଆବଶ୍ୟକ। ଏ କଥା କହିବାର ଉଦ୍ଦେଶ୍ୟ ହେଉଛି, ଭଉଣୀ, ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ସାରା ଦେଶରେ ବନ ମହୋତ୍ସବ ଭାବରେ ପାଳନ କରାଯାଉଛି। ସମଗ୍ର ବିଶ୍ୱକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ବନ ମହୋତ୍ସବ ଆରମ୍ଭ କରାଯାଇଥିଲା। ଆମ ଦେଶରେ 1950 ଏହି ସପ୍ତାହ ପାଳିତ ହୋଇ ଆସୁଛି। ସାମୂହିକ ବୃକ୍ଷରୋପଣ ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ହେଉଛି ବନ ମହୋତ୍ସବ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏ ପରିପ୍ରେକ୍ଷୀରେ ଆଜି ଆସନ୍ତୁ କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନା, ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା। ଏ ସମ୍ପର୍କରେ ଆମ ସହ ଆଲୋଚନା କରୁଛନ୍ତି ସନ୍ତୋଷୀମା ରିଜିଓନାଲ କଲେଜ ଝାଡ଼ବେଲଦାର ଅର୍ଥଶାସ୍ତ୍ର ଅଧ୍ୟାପକ ଅମିୟ ସାମନ୍ତରା। ତାହେଲେ ଆସନ୍ତୁ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା।
1: ସାର୍ ନମସ୍କାର।
2: ନମସ୍କାର ଆଜ୍ଞା।
1: ସାର୍ ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ଆଜ୍ଞା
1: ସାର୍, ଆଜି ଆମେ କାର୍ଯ୍ୟକ୍ରମରେ ଆଲୋଚନା କରିବା ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ସମ୍ପର୍କରେ।
2: ଆଜ୍ଞା
1: ସାର୍, ଆମେ ଜାଣନ୍ତି ଜଙ୍ଗଲ ହେଉଛି ବନ୍ୟ ପ୍ରାଣୀଙ୍କର ଆଶ୍ରୟସ୍ଥଳ ଏବଂ ମଣିଷ ବଞ୍ଚି ରହିବା ପାଇଁ ଯାହା ସବୁ ଉପାଦାନ ଆବଶ୍ୟକ ସେସବୁ ଜଙ୍ଗଲ ବା ବୃକ୍ଷଲତା ଠାରୁ ମିଳିଥାଏ। ବର୍ତ୍ତମାନ ସମୟରେ ଦେଖାଯାଉଛି ମଣିଷ ତାର ସୁଖ ସୁବିଧା ପାଇଁ ଜଙ୍ଗଲକୁ ଧ୍ୱଂସ କରି ଚାଲିଛି। ଏହାଦ୍ୱାରା ପରିବେଶ ଏବଂ ଜୀବଜଗତ ଉପରେ କଣ ପ୍ରଭାବ ପଡୁଛି, ଆପଣ କଣ କହିବେ?
2: ଜଙ୍ଗଲ ହଉଛି ଆମର ଦୈନନ୍ଦିନ ଜୀବନ ଯାପନର ଗୋଟିଏ ଅଂଶ ବିଶେଷ। ଗଛକୁ ନେଇକି ତ ଜଙ୍ଗଲ, ଜଙ୍ଗଲ ହଉଛି ଉଭୟ ଉଦ୍ଭିଦ ଏବଂ ପ୍ରାଣୀ, ଯୋଉ ବାୟୋଡାଇଭରସିଟି ଜୈବ ବିବିଧତାର ଆଶ୍ରୟସ୍ଥଳ। ମାନେ ସେଠି ଉଭୟ ପ୍ଲାଣ୍ଟ ଦେଖାଯାଏ, ଆନିମଲ୍ସ ବି ଦେଖାଯାଆନ୍ତି। ଅର୍ଥାତ ଯୋଉ ଗଛ ପତ୍ରକୁ ନେଇକି ଜଙ୍ଗଲର ସୃଷ୍ଟି, ସେ ଗଛ କଣ ଗ୍ରହଣ କରେ, କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳ ବାଷ୍ପ, ଯାହାକୁ CO2 କୁହାଯାଏ, ଯାହାର କେମିକାଲ ସିମ୍ବଲ। ମଣିଷ ସମାଜ ଅକ୍ସିଜେନ ବା ଅମ୍ଳଜାନ ଗ୍ରହଣ କରେ, କିନ୍ତୁ ସେ ଅକ୍ସିଜେନକୁ ଛାଡୁଛି କି? ସେ ଅକ୍ସିଜେନକୁ ଛାଡ଼େ ଉଦ୍ଭିଦ, ଗଛଲତା। ଗଛଲତା ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରନ୍ତି ଏବଂ ଅମ୍ଳଜାନ ଛାଡ଼ନ୍ତି। ଏବଂ ଯୋଉ ଗ୍ରୀନ ହାଉସ ଗ୍ୟାସେସ, ସବୁଜ ଗୃହ ବାଷ୍ପ ଯୋଉ କୁହାଯାଏ, ସେ ସବୁଜ ଗୃହ ବାଷ୍ପର ଯୋଉ ନିର୍ଗମନ, ଏମିସନ ଅଫ ଗ୍ରୀନ ହାଉସ ଗ୍ୟାସେସ, ବର୍ତ୍ତମାନ ପୃଥିବୀର ତାପମାତ୍ରା ବୃଦ୍ଧି କରିବାରେ ଲାଗିଛି, ଗ୍ଲୋବାଲ ଟେମ୍ପରେଚର ବଢ଼େଇବାରେ ଲାଗିଛି। ଆମ ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା ଯେତିକି ଧୀରେ ଧୀରେ ଧୀରେ ଧୀରେ ତାହା ବଢୁଛି। ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା ହେଉଛି 15°C, କିନ୍ତୁ ବିଗତ 100 ଭିତରେ ସେଟା 0.8°C ବୃଦ୍ଧି ପାଇସାରିଲାଣି, ଯୋଉଟା ହେଉଛି ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନ। ଏବଂ ଗ୍ଲୋବାଲ ୱାର୍ମିଂ ଯୋଗୁଁ କଣ ହଉଛି ନା କ୍ଲାଇମେଟ ଚେଞ୍ଜ ମଧ୍ୟ ଦେଖାଦଉଛି, ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଦେଖାଦଉଛି। ଏଟା କଣ ପାଇଁ ଘଟୁଛି? ସବୁଜ ଗୃହ ବାଷ୍ପର ଅତ୍ୟଧିକ ନିର୍ଗମନ, କୋଉଟା କୋଉଟା, ଆପଣଙ୍କର କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳ ବାଷ୍ପ, CO2, ମିଥେନ, ନାଇଟ୍ରସ ଅକ୍ସାଇଡ, ଯାହାକୁ ଲାଫିଂ ଗ୍ୟାସ ବି କୁହାଯାଏ, ମାନେ ଯୋଉଟା ଗୋଟେ କଲରଲେସ୍ ଗ୍ୟାସ, ମାନେ ଗୋଟେ ରଙ୍ଗବିହୀନ ବାଷ୍ପ, ଆପଣଙ୍କର ୱାଟର ଭେପର, ଏ ସବୁ ହଉଛି ଗୋଟେ ଗୋଟେ ଗ୍ରୀନ ହାଉସ ଗ୍ୟାସେସ। ଏଇ ସବୁ ଗ୍ରୀନ ହାଉସ ଗ୍ୟାସ ବା ଯୋଉ ସବୁଜ ଗୃହ ବାଷ୍ପର ଅତ୍ୟଧିକ ନିର୍ଗମନ ହେତୁ ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା ବୃଦ୍ଧି ପାଉଛି, ଯାହାଦ୍ୱାରା କି ବିଶ୍ୱରେ ଯୋଉ ରହିଛି ଗ୍ଲାସିୟର୍ସ ରହିଛି, ଯେମିତିକି ଆଣ୍ଟାର୍କଟିକା, ଯେମିତିକି ହିମାଲୟନ ଗ୍ଲାସିୟର୍ସ, ଏସବୁ ଧୀରେ ଧୀରେ ଧୀରେ ଧୀରେ ତରଳିବାରେ ଲାଗିଛି। ତରଳିବା ଦ୍ୱାରା କଣ ହଉଛି, ଧୀରେ ଧୀରେ ଧୀରେ ସମୁଦ୍ରର ୱାଟର ଲେଭଲ ଧୀରେ ଧୀରେ ବୃଦ୍ଧି ପାଉଛି, ଯାହାଦ୍ୱାରା କି ଉପକୂଳ ଅଞ୍ଚଳ ବୁଡ଼ିଯିବାର ଭୟ ରହିଛି। ଇଏ ହଉଛି ଗୋଟେ ସମସ୍ୟା। ଦ୍ୱିତୀୟ କଥା ହଉଛି ଆପଣଙ୍କର ଜଙ୍ଗଲ ଯୋଉ ଆମେ କାଟିକିରି ପଦା କରିଦଉଛେ, ଦିନକୁ ଦିନ ଯୋଉ ଗଛ କାଟୁଛେ, ଯାହାକୁ ଇଂରାଜୀରେ କୁହାଯାଏ ଡିଫରେଷ୍ଟେସନ, ବନୀକରଣକୁ କୁହାଯାଏ ଆଫରେଷ୍ଟେସନ, ଗଛ ଲଗେଇବା ବା ଜଙ୍ଗଲ ସୃଷ୍ଟି କରିବା, ଏବଂ ଜଙ୍ଗଲ କାଟିବାକୁ କୁହାଯାଏ ଡିଫରେଷ୍ଟେସନ। ଏଇ ଯେ ଡିଫରେଷ୍ଟେସନ ଦ୍ୱାରା କଣ ହଉଛି, ଜୀବଜନ୍ତୁ ଯୋଉ ରହୁଥିଲେ ୱାଇଲ୍ଡ ଲାଇଫ, ଯେମିତିକି ହାତୀ, ଯେମିତିକି ବାଘ, ଯେମିତିକି ଅଜଗର ସାପ, ଏମାନଙ୍କର ଯୋଉ ଆଶ୍ରୟସ୍ଥଳ, ସେମାନଙ୍କର ଯୋଉ ଆବାସ ସ୍ଥଳ, ଧୀରେ ଧୀରେ ଧୀରେ ଧୀରେ ଧ୍ୱଂସ ପାଉଛି। ହାତୀ ଯିଏକି ଜଙ୍ଗଲରେ ରହିବା କଥା, ବର୍ତ୍ତମାନ ସେ ଜନପଦକୁ ଆସୁଛି, ବର୍ତ୍ତମାନ ସେ ଗାଁ ମୁହାଁ ହଉଛି, ଲୋକମାନଙ୍କର ଘରେ ଯୋଉ ରହୁଛି ଧାନ ଶସ୍ୟ ଯୋଉ ଥାଉଛି ହାତୀ ଦରକାର ପଡିଲେ ସେସବୁକୁ ଖାଇଦଉଛି, ଦରକାର ପଡିଲେ ବିଲକୁ ଯାଇକି ମଧ୍ୟ ଶସ୍ୟକୁ ଖାଇଦଉଛି। ତାର କାରଣ ହଉଛି ଆମେ ତା ଆବାସ ସ୍ଥଳୀକୁ ନଷ୍ଟ କରିଦେଲେ। ଗୋଟେ ହାତୀ ଦୈନିକ 2.5 କ୍ୱିଣ୍ଟାଲ ଗଛ ପତ୍ର ଖାଏ ଏବଂ ତାର ବାସସ୍ଥଳ ହଉଛି ଜଙ୍ଗଲ। ଯେତେବେଳେ ଆମେ ତାର ବାସସ୍ଥଳକୁ ନଷ୍ଟ କରିଦେଲେ, ତାର ଯୋଉ ଆଶ୍ରୟସ୍ଥଳ ନଷ୍ଟ ହେଇଗଲା ଏବଂ ତାର ଖାଦ୍ୟ ପଦାର୍ଥ ବି ନଷ୍ଟ ହେଇଗଲା, ଯାହାଦ୍ୱାରା କି ସେ ଗ୍ରାମାଭିମୁଖୀ ହଉଛି। ବର୍ତ୍ତମାନ ପ୍ରାୟ ସମୟରେ ଆପଣ ଦେଖିବେ ଏଲିଫ୍ୟାଣ୍ଟ ମ୍ୟାନ୍ କନ୍ଫ୍ଲିକ୍ଟ, ମଣିଷ ହାତୀ ସଂଘର୍ଷ ସବୁଠି।
1: କେତେବେଳେ ଆସିକି ଲୋକଙ୍କୁ ମାରି ଦଉଛି, ତ କେତେବେଳେ ଘର ଭାଙ୍ଗି ଦଉଛି, ତ କେତେବେଳେ ଫସଲ ନଷ୍ଟ କରିଦଉଛି।
2: ଏସବୁର ମୂଳ କାରଣ ହଉଛି ଆମେ ଆମେ ପରିବେଶର ସୁରକ୍ଷା କଲେ ନାହିଁ, ଜଙ୍ଗଲର ଯତ୍ନ ନେଲେ ନାହିଁ। ଜଙ୍ଗଲ ହଉଛି ଗୋଟେ ପ୍ରାକୃତିକ ସମ୍ପଦ ବୋଲେ ଭରା, ସେଠି କାଠ ବି ଅଛି, ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ବି ରହିଛି। କିନ୍ତୁ ଯେତେବେଳେ ଆମେ ଘର ତିଆରି ପାଇଁ ଗଛ କାଟୁଛେ, ଜାଳେଣୀ କାଠ ପାଇଁ ଗଛ କାଟୁଛେ, ବେଳେବେଳେ ଆମେ ସୌଖୀନ ପଦାର୍ଥ ସବୁ ତିଆରି କରିବା ପାଇଁ ଯେମିତିକି ଖଟ ବା ଡ୍ରେସିଂ ଟେବୁଲ ଇତ୍ୟାଦି ତିଆରି କରିବା ପାଇଁ ଆମେ ଗଛ କାଟୁଛେ, ଏହାଦ୍ୱାରା କଣ ହଉଛି ନା ଧୀରେ ଧୀରେ ଜଙ୍ଗଲ ପଦା ହେବାରେ ଲାଗିଛି। ତାପରେ ଜଙ୍ଗଲ ମାଫିଆ ମାନେ ମଧ୍ୟ ଜଙ୍ଗଲକୁ ନଷ୍ଟ କରୁଛନ୍ତି, ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ ବି ଜଙ୍ଗଲକୁ ନଷ୍ଟ କରାଯାଉଛି, ଏଗ୍ରିକଲଚରାଲ ପର୍ପସରେ ମଧ୍ୟ ଜଙ୍ଗଲକୁ ନଷ୍ଟ କରାଯାଉଛି। ମନେ କରନ୍ତୁ ଜଙ୍ଗଲ କାଟିକି ସେଠି କୃଷି କରିବା, ଏସବୁ ଦ୍ୱାରା କଣ ହଉଛି ଆମ ଶ୍ୱାସକ୍ରିୟାରେ ଆମେ କାର୍ବନ ଡାଇଅକ୍ସାଇଡ ଛାଡୁଛୁ ଏବଂ ଅକ୍ସିଜେନ ଗ୍ରହଣ କରୁଛୁ। ଅକ୍ସିଜେନକୁ ଆମେ ଇନହେଲ ଯୋଉ କରୁଛୁ ସେଟା ମିଳିଥାଏ ଗଛଠୁ, ଏବଂ ଆମେ ଯୋଉ କାର୍ବନ ଡାଇଅକ୍ସାଇଡ ଛାଡୁଛେ କିମ୍ବା ଦିନକୁ ଦିନ କଳକାରଖାନା ହେବା ଦ୍ୱାରା ଯୋଉ କାର୍ବନ ଡାଇଅକ୍ସାଇଡର ପରିମାଣ ଦିନକୁ ଦିନ ବଢୁଛି, ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଦିନକୁ ଦିନ ବଢୁଛି, ତାହାକୁ ଗଛ ଗ୍ରହଣ କରିବା କଥା, କିନ୍ତୁ ଦିନକୁ ଦିନ ଆମେ ଗଛକୁ କାଟି ଦଉଛେ। ଫଳରେ କଣ ହଉଛି ଧୀରେ ଧୀରେ ଧୀରେ ଧୀରେ ସାରା ବିଶ୍ୱରେ ଗ୍ରୀନ ହାଉସ ଗ୍ୟାସେସ, ବିଶେଷ କରି କାର୍ବନ ଡାଇଅକ୍ସାଇଡ, ମିଥେନ, ମିଥେନ ଆମର ଯୋଉ ରହିଛି ଏଗ୍ରିକଲଚରାଲ ୱେଷ୍ଟ କୃଷି ବର୍ଜ୍ୟବସ୍ତୁ, ତାକୁ ଯେତେବେଳେ ଆମେ ଜାଳି ଦଉଛେ ସେଥିରେ ମିଥେନ ବାଷ୍ପ ନିର୍ଗମନ ହଉଛି। ଯେତେବେଳେ ଧାନ ବିଲରେ ଯୋଉ ବନ୍ୟା ଜଳ ପଶିଯାଉଛି ସେତେବେଳେ ମଧ୍ୟ ମିଥେନ ଗ୍ୟାସ ନିର୍ଗମନ ହଉଛି। ଏହାଦ୍ୱାରା କଣ ହଉଛି ନା ସାରା ବିଶ୍ୱର ତାପମାତ୍ରା ବୃଦ୍ଧି ପାଉଛି, ଯୋଉଟାକୁ କୁହାଯାଉଛି ଗ୍ଲୋବାଲ ୱାର୍ମିଂ, ଏବଂ ଗ୍ଲୋବାଲ ୱାର୍ମିଂ ସମୟକ୍ରମେ ଲିଡ୍ କରୁଛି ଜଳବାୟୁରେ ପରିବର୍ତ୍ତନ। ଜଳବାୟୁର ପରିବର୍ତ୍ତନ କଣ, ଗୋଟେ ଅଞ୍ଚଳର ଯୋଉ ନର୍ମାଲ ୱେଦର କଣ୍ଡିସନ ଧୀରେ ଧୀରେ ଧୀରେ ଧୀରେ ପରିବର୍ତ୍ତନ ହଉଛି, ଯୋଉଠି ଶୀତ ହଉଥିଲା ସେଠି ଆଜିକାଲି ଗରମ ହଉଛି। ତେଣୁ ସେଇ ଯୋଉ ସିଚୁଏସନ କ୍ରିଏଟ ହେଇଛି କୋଉଠି ନା କୋଉଠି ଡାଇରେକ୍ଟଲି ହଉ ବା ଇନଡାଇରେକ୍ଟଲି ହଉ ସେଥିପାଇଁ ଜଙ୍ଗଲ ଦାୟୀ, ଆଉ ତା ଛଡା ଜଙ୍ଗଲୀ ପଶୁଙ୍କର ଆବାସସ୍ଥଳୀ ନଷ୍ଟ ହେଇଯାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶ ଯୋଉ କୋନୁ ନ୍ୟାସନାଲ ପାର୍କରେ ଆମର ଫରେନରୁ ଅଣାଯାଉଛି କଣ ଚିତାବାଘ ଆଣିକରି କୋନୁ ନ୍ୟାସନାଲ ପାର୍କରେ ଛଡ଼ାଯାଇଛି। 1948 ପରଠାରୁ ଭାରତରେ ଚିତାବାଘର ବଂଶ ଲୋପ ପାଇଯାଇଥିଲା। ସେ ଜଣେ ରାଜା ଥିଲେ, ସେ କି ଶେଷ ଥର ପାଇଁ 1948 ନିଜେ ବନ୍ଧୁକ ଧରିକି ଯାଇକିରି ଶେଷ ଚିତାକୁ ଶିକାର କରିଥିଲେ। ତା ପରଠାରୁ ଭାରତରେ ଚିତା ବଂଶ ନଥିଲା। ଯେତେବେଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ସେ ଆଫ୍ରିକାନ କଣ୍ଟ୍ରି ଓ ଅନ୍ୟାନ୍ୟ ବିଭିନ୍ନ ରାଷ୍ଟ୍ରରୁ ଚିତାବାଘକୁ ଆଣିକରି କୋନୁ ନ୍ୟାସନାଲ ପାର୍କରେ ଛାଡ଼ିଲେ। ଧୀରେ ଧୀରେ ଧୀରେ ଧୀରେ ବର୍ତ୍ତମାନ ଚିତା ବଂଶ ବୃଦ୍ଧି ପାଉଛି। ଆପଣ ଜାଣିଛନ୍ତି ସେସେଲ୍ସ ହଉଛି ଗୋଟିଏ ଦ୍ୱୀପ ରାଷ୍ଟ୍ର, ଗୋଟେ ଆଇଲାଣ୍ଡ ନେସନ, ଏବଂ ସେଟା ଆମର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର, ଗୋଟିଏ ଛୋଟିଆ ଦେଶ। ସେଠିକି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିଲେ ଏବଂ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ ଅଫ୍ ବ୍ଲୁ ହରାଇଜନ ମୋଦିଙ୍କୁ ଦିଆଗଲା। କାହିଁକି ଦିଆଗଲା ନା ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏତେ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଗାର୍ଡିଆନ ଅଫ୍ ବ୍ଲୁ ହରାଇଜନ ଆୱାର୍ଡ ଦିଆଗଲା। ଏବଂ ସେସେଲ୍ସ ଯୋଉ ରହିଛି ରାଜଧାନୀ ଭିକ୍ଟୋରିଆ, ଭିକ୍ଟୋରିଆର ଯୋଉ ନ୍ୟାସନାଲ ବଟାନିକାଲ ଗାର୍ଡେନ, ସେଠି ବିଶ୍ୱର ସବୁଠାରୁ ବୟସ୍କ କଇଁଛ ଜୋନାଥନକୁ ସେ ନିଜେ ଖୁଆଇଛନ୍ତି। ଜୋନାଥନ ହଉଛି ଯାହାର ବୟସ ହଉଛି 194 ବର୍ଷ ଏବଂ ତାହା ହଉଛି ବିଶ୍ୱର ସବୁଠାରୁ ବୟସ୍କ କଇଁଛ। ଏସବୁ କହିବାର ମାନେ ହଉଛି କଣ ନା ଯୋଉ ରହିଛି ଯୋଉ ବାୟୋଡାଇଭର୍ସିଟି ଜୈବ ବିବିଧତା, ଜୈବ ବିବିଧତାର ପାର୍ଟ ମଧ୍ୟ ଆପଣଙ୍କର କଇଁଛ, ଜୈବ ବିବିଧତାର ପାର୍ଟ ମଧ୍ୟ ଚିତାବାଘ, ଜୈବ ବିବିଧତାର ଅଂଶବିଶେଷ ହଉଛି ମଧ୍ୟ ହାତୀ। ସମୟ ଥିଲା ଡାଇନୋସର ବିଶ୍ୱରେ ଥିଲା, କିନ୍ତୁ ଡାଇନୋସର ବଂଶ ଲୋପ ପାଇଗଲା। ବର୍ତ୍ତମାନ ଜୀବାଶ୍ମରୁ ଆମେ ଦେଖୁଛେ ଡାଇନୋସର ବୋଲି ଗୋଟେ ବିରାଟ ଜୀବ ଥିଲା। ଶାଗୁଣା ବଂଶ, କାଉ ବଂଶ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଶାଗୁଣା, କାଉ, ଚିଲ ଏମାନଙ୍କୁ କୁହାଯାଉଥିଲା ନ୍ୟାଚୁରାଲ ସ୍କାଭେଞ୍ଜର, କାରଣ ଆଜିକାଲି ଯୋଉ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଇଛି, ସମୟ ଥିଲା ଶାଗୁଣା ସବୁକିଛିକୁ ସଫା କରୁଥିଲା, ଏପରିକି ଯଦି କୋଉଠି ପଚା ଶବ ମାସ ମାସ ଧରି ପଡିକି ରହିଛି ତାକୁ ମଧ୍ୟ ଶାଗୁଣା ସଫା କରିଦଉଥିଲା। କିନ୍ତୁ ବର୍ତ୍ତମାନ ସେମାନଙ୍କର ବଂଶ ଧୀରେ ଧୀରେ ଲୋପ

0: ଦରକାର ଲାଗିଛି। ତେଣୁ ବାୟୋଡାଇଭର୍ସିଟିର ସୁରକ୍ଷା ବି ଆବଶ୍ୟକ। ସେଥିପାଇଁ ମଧ୍ୟ ଆମର ଅନହେଲ୍ଦି ଏନ୍ଭିରୋନମେଣ୍ଟ, ଅନହେଲ୍ଦି କ୍ଲାଇମେଟ୍, ଅସ୍ୱାସ୍ଥ୍ୟକର ପରିବେଶ, ଅସ୍ୱାସ୍ଥ୍ୟକର ଜଳବାୟୁ ଦାୟୀ। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ଯୋଉ ଆହ୍ୱାନ ଦେଇଛନ୍ତି ସରକାର, କଣ ପାଇଁ ନା ଆମର ପରିବେଶର ସୁରକ୍ଷା କରିବା ପାଇଁ।
1: ସାର୍, ବର୍ତ୍ତମାନ ଆମେ ପାଳନ କରୁଛନ୍ତି ବନ ମହୋତ୍ସବ ସପ୍ତାହ। ଏହି ସପ୍ତାହରେ ଆମେ ବୃକ୍ଷରୋପଣ କାର୍ଯ୍ୟ କରିଥାନ୍ତି। ଆମେ ଦେଖୁଥିବା ଆମର ପ୍ରତ୍ୟେକ ଦିନ ଜଙ୍ଗଲରୁ ଗଛ କଟା ଚାଲିଛି। ଅନେକ ସମୟରେ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଧ୍ୱଂସ ହେଉଛି। ଆହୁରି ମଧ୍ୟ ଦେଖାଯାଉଛି ସାର୍, ରାସ୍ତା ଯଦି ଚଉଡ଼ା କରାଯାଉଛି, ରାସ୍ତା କଡ଼ରେ ଥିବା ଗଛ ସବୁ କଟାଯାଉଛି, ସେସବୁ ଗଛକୁ ଆମେ କେମିତି ପୁଣି ପୂରଣ କରିପାରିବା?
0: ସରକାରଙ୍କର ପଲିସି ରହିଛି ଅର୍ଥନୈତିକ ବିକାଶ ପାଇଁ, ଇକୋନୋମିକ ଡେଭଲପମେଣ୍ଟ ପାଇଁ, ଶିଳ୍ପାୟନ ପାଇଁ ଯେତିକି ଗଛ କଟାଯିବ ଅନ୍ୟ ଗୋଟିଏ ସ୍ଥାନରେ ସେତିକି ଗଛ ସେହିସବୁ ସଂସ୍ଥାକୁ ଲଗାଇବା ପାଇଁ ପଡିବ। ମନେ କରାଯାଉ ଗୋଟିଏ ପ୍ରାଇଭେଟ କମ୍ପାନୀ ଯଦି ଗୋଟିଏ ଅଞ୍ଚଳରେ ଇଣ୍ଡଷ୍ଟ୍ରି ସ୍ଥାପନ କଲା, ସେଠି ଇଣ୍ଡଷ୍ଟ୍ରି ସ୍ଥାପନ କରିବା ପାଇଁ ସେ ଯେତିକି ଗଛ କାଟିବ ଅନ୍ୟ ଗୋଟିଏ ସ୍ଥାନରେ ତାକୁ ସେତିକି ବନୀକରଣ କରିବା ପାଇଁ ପଡିବ, ସେତିକି ଆଫରେଷ୍ଟେସନ କରିବା ପାଇଁ ପଡିବ। ଗଛ କଟା ଯାଇକି ରାସ୍ତା ତିଆରି ହଉଛି ସତ, କିନ୍ତୁ ରାସ୍ତା କଡ଼ରେ ଗଛ ଲଗେଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି। ଆପଣଙ୍କର ଗଛ କାଟିବାକୁ ବନ୍ଦ କରିବାକୁ ପଡିବ, ଡିଫରେଷ୍ଟେସନକୁ ବନ୍ଦ କରିବା ପାଇଁ ପଡିବ। ଯୋଉ ନ୍ୟାସନାଲ ପ୍ଲାଣ୍ଟେସନ ୱିକ୍ ବା ବନ ମହୋତ୍ସବ, ଯୋଉଟାକି 1950 ମସିହାରେ ଆରମ୍ଭ ହୋଇଥିଲା, ତତ୍କାଳୀନ ଖାଦ୍ୟ ମନ୍ତ୍ରୀ, ତତ୍କାଳୀନ କୃଷି ମନ୍ତ୍ରୀ କେ ଏମ୍ ମୁନ୍ସିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ହଉଛି 2026 ମସିହାର ଜୁଲାଇ ମାସ 1 ତାରିଖରୁ ଜୁଲାଇ ମାସ 7 ତାରିଖ ପର୍ଯ୍ୟନ୍ତ ଯୋଉ ବନ ମହୋତ୍ସବ, 77ତମ ବନ ମହୋତ୍ସବ। ଏହାର ଉଦ୍ଦେଶ୍ୟ ହଉଛି କେମିତି ନୂଆ ଗଛ ସୃଷ୍ଟି କରିବା, ନୂଆ ଜଙ୍ଗଲ ସୃଷ୍ଟି କରିବା, ଚାରା ରୋପଣ କରିବା। କଣ ପାଇଁ ନା ଏଇଟା ହଉଛି ମୌସୁମୀ ଋତୁ, ଏ ସମୟରେ ଚାରା ରୋପଣ କଲେ, ଗଛ ଲଗେଇଲେ ଗଛଟି ବଞ୍ଚିକି ରହିବା ପାଇଁ, ଚେର ମଜବୁତ ହେବା ପାଇଁ ଯଥେଷ୍ଟ ସୁବିଧାଜନକ। ସେଥିପାଇଁ ଏହି ସମୟଟାକୁ ବଛାଯାଇଛି ବନ ମହୋତ୍ସବ ସପ୍ତାହ ହିସାବରେ। ଯେତେ ଆମେ ଗଛ ଲଗେଇବା, ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଯେ ଏକ ପେଡ଼ ମା କେ ନା, ମଣିଷର ସବୁଠାରୁ ପ୍ରିୟ ବ୍ୟକ୍ତି ହେଉଛି ତାର ମା, ଯାହାଠୁ ସେ ଜନ୍ମ ହେଇଛି। ମୋ ମା ନାଁରେ ମୁଁ ଗୋଟେ ଗଛ ଲଗେଇବି। ପ୍ରତ୍ୟେକ ଲୋକ, ପ୍ରତ୍ୟେକ ବ୍ୟକ୍ତି ଯେମିତି ମାଆକୁ ଭଲ ପାଆନ୍ତି ସେମିତି ଗଛକୁ ଭଲ ପାଆନ୍ତୁ ଏବଂ ଚାରା ରୋପଣ କରନ୍ତୁ। ଖାଲି ଚାରା ରୋପଣ କରିବେନି, ସେ ଚାରାଟି କିପରି ବଞ୍ଚିକି ରହିବ, ତାହା ଯେମିତି ଗୋଟିଏ ବଡ଼ ଗଛରେ ପରିଣତ ହେବ, ଫଳ ପ୍ରଦାନ କରିବ, ଛାଇ ପ୍ରଦାନ କରିବ, ସେଇଟା ସରକାରଙ୍କର ଉଦ୍ଦେଶ୍ୟ।
1: ସାର୍, ଆମେ ତ ଆଲୋଚନା କଲେ ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା କିଭଳି ରହିଛି ବା ଜଙ୍ଗଲର ଅବଦାନ କେତେ ରହିଛି, ତେବେ ବିଶେଷ କରି ମହିଳାମାନେ କିଭଳି ଭାବରେ ଏ ଦିଗରେ ଆଗେଇ ଆସିବା ଦରକାର ବା ମହିଳାମାନଙ୍କର ଭୂମିକା ଏ ଦିଗରେ କିଭଳି ରହିବା ଦରକାର ଯାହାଫଳରେ ପରିବେଶ ସବୁଜିମୟ ହେଇପାରିବ?
0: ଆଜ୍ଞା, ଗ୍ରୀନ ଇଣ୍ଡିଆ ଏବଂ କ୍ଲିନ୍ ଇଣ୍ଡିଆର ପାୟୋନିୟର ହେଉଛନ୍ତି ମହିଳା। କେମିତି ଭାରତକୁ ସବୁଜ ଭାରତରେ ପରିଣତ କରାଯିବ ଗ୍ରୀନ ଇଣ୍ଡିଆ, ଏବଂ କେମିତି ସ୍ୱଚ୍ଛ ଭାରତରେ ପରିଣତ କରାଯିବ କ୍ଲିନ୍ ଇଣ୍ଡିଆ, ଏହାର ଅଗ୍ରଦୂତ ମହିଳାମାନେ ହିଁ ହୋଇପାରିବେ। କାରଣ ଯେମିତି କୁହାଯାଏ ହାଣ୍ଡି ଶାଳରୁ ବିପ୍ଳବ ଆରମ୍ଭ ହୁଏ, ପରିବାରର ମେରୁଖୁଣ୍ଟ ହଉଛି ମହିଳା। ଆଉ ବର୍ତ୍ତମାନ ଯୋଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାରା ଭାରତରେ, ସାରା ଓଡ଼ିଶାରେ ମୁଣ୍ଡ ଟେକିଛି, ମହିଳାମାନେ ଯେମିତି ଆଉ ହାଣ୍ଡି ଶାଳ ଭିତରେ ସୀମିତ ନ ରହିକି ରାସ୍ତାକୁ ଆସିଛନ୍ତି, ରୋଡକୁ ଆସିଛନ୍ତି, ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସେମାନଙ୍କର ନିଜର ଅର୍ଥନୈତିକ ବିକାଶ ଏବଂ ଦେଶର ଅର୍ଥନୈତିକ ବିକାଶ ପାଇଁ ଯେଭଳି ଭାବରେ ପ୍ରୟାସ ଜାରି ରଖିଛନ୍ତି, ଏ ଦିଗରେ ନିଶ୍ଚିତ ଭାବରେ ସେମାନେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ଯେମିତିକି ଆପଣଙ୍କର କିଚେନ ଗାର୍ଡେନ, ଘରର ବାଡ଼ିରେ ମାନେ ରୋଷେଇ ଘର ପାଇଁ ଯୋଉ ଆବଶ୍ୟକୀୟ ଯୋଉ ପନିପରିବା, କିମ୍ବା ଆମର ଯୋଉ ନ୍ୟୁଟ୍ରିସନାଲ ଡେଫିସିଏନ୍ସି ପୂରଣ କରିବା ପାଇଁ ଯୋଉ ଫଳ ଗଛର ଆବଶ୍ୟକତା ରହିଛି, ପପେୟା ଗଛ ହେଇପାରେ, ପିଜୁଳି ଗଛ ହେଇପାରେ, କାକୁଡ଼ି ଗଛ ହେଇପାରେ, ଇତ୍ୟାଦି ଇତ୍ୟାଦି, ଯୋଉଟା କି ଆମର ଡେ ଟୁ ଡେ ଯୋଉ ନ୍ୟୁଟ୍ରିସନାଲ ଡେଫିସିଏନ୍ସିକୁ ଫୁଲଫିଲ୍ କରିପାରିବ, ଆମର ଯୋଉ ଦୈନନ୍ଦିନ ତରକାରୀରେ ଯୋଉ ପରିବା ପଡ଼େ ସେସବୁର ଆବଶ୍ୟକତାକୁ ମେଣ୍ଟେଇ ପାରିବ। ଠାକୁର ପୂଜା କରିବା ପାଇଁ ଫୁଲ ଗଛ, ଏସବୁ ତ ଜଣେ ମହିଳା ଆରାମସେ ନିଜର ଘରର ପରିସର ଭିତରେ କରିପାରିବ। କଥା ହଉଛି ମହିଳାମାନେ ପୁରୁଷମାନଙ୍କ ଠାରୁ ଅଧିକ ସଚେତନ। ଆପଣଙ୍କର ମଦ ବିରୁଦ୍ଧରେ ଯୋଉ ଅଭିଯାନ ଆରମ୍ଭ ହୋଇଛି, ପୁରୁଷଙ୍କ ଅପେକ୍ଷା ତାର ନେତୃତ୍ୱ ନେଉଛନ୍ତି ମହିଳାମାନେ। ଗାଁ ଗାଁରେ ମଦ ଭାଟିକୁ କିପରି ବନ୍ଦ କରାଯିବ ସେ ଦିଗରେ ମହିଳାମାନେ ହିଁ ନେତୃତ୍ୱ ନେଉଛନ୍ତି। ଆଉ ଧୀରେ ଧୀରେ ଆମ ସରକାର ମହିଳାଙ୍କ ନେତୃତ୍ୱରେ ବିକାଶ, ଓମେନ୍ ଲେଡ୍ ଡେଭଲପମେଣ୍ଟକୁ ପ୍ରାଧାନ୍ୟ ଦେଉଛନ୍ତି। ଦ୍ୱିତୀୟ କଥା, ଯୋଉ ଫରେଷ୍ଟ ଫାୟାର ବନାଗ୍ନି, ବେଳେବେଳେ କଣ କି ଜଙ୍ଗଲ ମାଫିଆ ମାନେ ବି ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି। ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ, ତାଙ୍କର ଇକୋନୋମିକ ଇଣ୍ଟରେଷ୍ଟ ପାଇଁ, ପୋଡ଼ୁ ଚାଷ ପାଇଁ ବି ନିଆଁ ଲାଗୁଛି। କଥା ହଉଛି କଣ ନା, ଜଙ୍ଗଲରେ ନିଆଁ ଲଗେଇବା ଦ୍ୱାରା ଯୋଉ ଫାୟାର ବ୍ରିଗେଡ୍ ଯେତେବେଳେ ତାକୁ ନିଆଁ ଲିଭେଇବା ପାଇଁ ଯାଉଛନ୍ତି, ସେତେବେଳକୁ ସେ କଣ ହଉଛି ନା, ଗୁଡ଼େ ଗଛଲତା ଅଲରେଡି ଜଳି ସାରିଯାଉଛି, ତାକୁ ଆମକୁ ଚେକ୍ କରିବାକୁ ପଡିବ। ସେଥିପାଇଁ ଗାଁ ଗାଁରେ ସବୁ ବନ ସୁରକ୍ଷା କମିଟି ମଧ୍ୟ ଗଠନ କରାଯାଇଛି, ମାନେ ନିଜ ଗାଁ ନିକଟବର୍ତ୍ତୀ ଜଙ୍ଗଲକୁ କିପରି ସୁରକ୍ଷା ଦିଆଯିବ। ଯେତେବେଳେ ଜଙ୍ଗଲ ମାଫିଆ ଜଙ୍ଗଲକୁ ଯାଉଛନ୍ତି, ଗଛ କାଟୁଛନ୍ତି, ସେମାନେ ତ ଗାଁର ପୁରୁଷ ସମାଜକୁ, ଗାଁର ମେଲ୍ କମ୍ୟୁନିଟିକୁ ସେମାନେ ଆୱେର୍ କରିପାରିବେ ଯେ ଜଙ୍ଗଲ ମାଫିଆ ବର୍ତ୍ତମାନ ନିକଟବର୍ତ୍ତୀ ଜଙ୍ଗଲରେ ମାତିଛନ୍ତି, ସେମାନଙ୍କୁ ଆମକୁ ଚେକ୍ମେଟ୍ ଦେବା ପାଇଁ ହବ, ପୋଲିସକୁ ଖବର ଦେବା ପାଇଁ ପଡିବ, କିମ୍ବା ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟର ଏମ୍ପ୍ଲୟ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଖବର ଦେବା ପାଇଁ ପଡିବ, କିମ୍ବା ଗାଁର ଯୋଉ ବନ ସୁରକ୍ଷା କମିଟି ରହିଛି ତାକୁ ଜାଗୃତ ମହିଳାମାନେ କରିପାରିବେ, ମାନେ ମହିଳାମାନେ ହୁଇସିଲ୍ ବ୍ଲୋୟର ହୋଇପାରିବେ। ସେମାନେ ହୁଇସିଲ୍ ମାରିକିରି ବିଶେଷ କରି ଗାଁର ପୁରୁଷ ସମାଜକୁ, ଫରେଷ୍ଟ ଡିପାର୍ଟମେଣ୍ଟର ଏମ୍ପ୍ଲୟକୁ, ପୋଲିସକୁ ସଜାଗ କରିପାରିବେ ଯେ ବର୍ତ୍ତମାନ ଏ ଅଞ୍ଚଳରେ କିଛି ମାଫିଆ ମାତିଛନ୍ତି, ଯୋଉମାନେ କି ନିକଟବର୍ତ୍ତୀ ଜଙ୍ଗଲକୁ ସଫା କରିଦେବା ପାଇଁ ବସିଛନ୍ତି। ଇଏ ହଉଛି ମହିଳାମାନଙ୍କର ଭୂମିକା ହେଇପାରିବ। ନିଶ୍ଚିତ ଭାବରେ ମାଆ ତ ପିଲାକୁ ଶିଖେଇ ପାରିବ, ବାବା ବିନା କାରଣରେ ଗଛରୁ ତୁ ପତ୍ରଟିଏ ବି ଛେଣ୍ଡାନା, ଆମର ନିଡ୍କୁ ପୂରଣ କରିବା ପାଇଁ ଗଛଲତା ଅଛି, କିନ୍ତୁ ଆମେ ଲୋଭୀ ହେବା ଅନୁଚିତ, ଆମର ଯେତିକି ଆବଶ୍ୟକତା ସେତିକି ସଂଗ୍ରହ କରିବା ଉଚିତ। ପରିବେଶକୁ ସୁରକ୍ଷା କରିବାର ଦାୟିତ୍ୱ ମଧ୍ୟ ପିଲାମାନଙ୍କର, ଏବଂ ପିଲାମାନଙ୍କୁ ଏଜୁକେଟ୍ କରିବେ ମା ମାନେ, କାରଣ ମା ହଉଛି ଛୁଆର ପ୍ରଥମ ଶିକ୍ଷକ। ମୁଁ ଗୋଟେ ସ୍କୁଲର ଗୋଟେ ପଢା ବହିରେ ଗୋଟେ ଖୁବ ସୁନ୍ଦର ବିଷୟ ପଢିଥିଲି, କାଲଭେରିଆ କାନ୍ଦୁଛି। ମରିସସ୍ ବୋଲି ଗୋଟିଏ ରାଷ୍ଟ୍ର ଯାହାକୁ ଶାସନ କରୁଥିଲେ ପର୍ତ୍ତୁଗୀଜ ମାନେ, ପର୍ତ୍ତୁଗୀଜ ମାନେ ଏତେ ମାଂସ ଲୋଭୀ ଥିଲେ, ସେମାନେ ଡୋଡୋ ପକ୍ଷୀର ଶିକାର କଲେ। ଡୋଡୋ ପକ୍ଷୀର ଶିକାର କରିବା ଦ୍ୱାରା ଧୀରେ ଧୀରେ ଧୀରେ ଧୀରେ କାଲଭେରିଆ ଗଛ ପ୍ରତି ମଧ୍ୟ ବିପଦ ଆସିଗଲା। କାହିଁକି, କାରଣ ଡୋଡୋ ପକ୍ଷୀ କାଲଭେରିଆ ବୃକ୍ଷର ଫଳକୁ ଖାଏ, ଏବଂ ଖାଇ ତାର ଯୋଉ ମଞ୍ଜିକୁ ମଳତ୍ୟାଗ ସମୟରେ ସେଟା ସେ ଧରାପୃଷ୍ଠକୁ ଛାଡ଼ିଦିଏ, ଯାହାଦ୍ୱାରା କି ପୁନର୍ବାର ନୂଆ କାଲଭେରିଆ ଗଛଟେ ଜନ୍ମ ନିଏ। କିନ୍ତୁ ଧୀରେ ଧୀରେ ଡୋଡୋ ପକ୍ଷୀର ବଂଶ ପର୍ତ୍ତୁଗୀଜ ମାନଙ୍କ ଦ୍ୱାରା ଲୋପ ପାଇଯିବା ପରେ କାଲଭେରିଆ ଗଛର ବଂଶ ମଧ୍ୟ ଲୋପ ପାଇ ଯିବାରେ ବସିଛି ମରିସସ୍ରେ। ତେଣୁ ଏଇ ପିଲାମାନଙ୍କୁ ସରକାର ମଧ୍ୟ ପରିବେଶ ବିଷୟରେ ଏଜୁକେସନ ଦେଉଛନ୍ତି, ସେଭଳିଆ ଟପିକକୁ ମା ମାନେ ଯଦି ପିଲାମାନଙ୍କୁ ଘରେ ବସିକିରି ପଢ଼େଇବେ, ପିଲା ତ ପରିବେଶ ସୁରକ୍ଷାର ଏଜୁକେସନଟା ପାଇବ। ତୁଳସୀ ଗଛ, ବିଶ୍ୱର ଏକମାତ୍ର ବୃକ୍ଷ ହଉଛି ତୁଳସୀ ଗଛ, ଯାହାକି 24 ଆୱାର୍ସ ଅକ୍ସିଜେନ୍ ଦିଏ, ଯାହାକୁ ଆମେ କହୁ ମା ବୃନ୍ଦାବତୀ, ପୂଜା କରୁ ଆମେ ଜଗନ୍ନାଥଙ୍କର, ବିଷ୍ଣୁଙ୍କର ଅତି ପ୍ରିୟ ହଉଛି ତୁଳସୀ, ଏବଂ ଆମ ଶରୀର ଅମ୍ଳଜାନ ଆବଶ୍ୟକ କରେ।
1: ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା କିଭଳି ରହିଛି, ଏବଂ କିଭଳି ଭାବରେ ଆମେ ଅଧିକରୁ ଅଧିକ ଗଛ ଲଗାଇ ନୂଆ ଜଙ୍ଗଲ ସୃଷ୍ଟି କରିପାରିବା, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଉପାଦେୟ କଥା କହିଲେ। ତେବେ ଶେଷରେ ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆପଣ ଆମର କାର୍ଯ୍ୟକ୍ରମ ମାଧ୍ୟମରେ କଣ ବାର୍ତ୍ତା ଦେବେ?
0: ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମୁଁ ବାର୍ତ୍ତା ଦେବି, ଅଧିକରୁ ଅଧିକ ଗଛ ଲଗାନ୍ତୁ, ଜଙ୍ଗଲ ଜମା କାଟନ୍ତୁ ନାହିଁ, ବିନା କାରଣରେ ଗଛଟିଏ କାଟନ୍ତୁ ନାହିଁ। ଯଦି ବହୁତ ଆବଶ୍ୟକତା ପଡୁଛି ଆମର ଅର୍ଥନୈତିକ ବିକାଶ ପାଇଁ, ଶିଳ୍ପାୟନ ପାଇଁ ଗଛ କାଟିବା, ତାହେଲେ ଗୋଟେ ନୂତନ ଗଛ ବି ଆମେ ଲଗେଇବା। ମାଆକୁ ଯେମିତି ଆମେ ଭଲ ପାଉ, ଆମ ପରିବାରକୁ ଯେମିତି ଆମେ ଭଲ ପାଉ, ଗଛକୁ ମଧ୍ୟ ଭଲ ପାଇବା। ଯେତେ ଅଧିକ ଗଛ ଲଗାଇବା, କାର୍ବନ ଡାଇଅକ୍ସାଇଡକୁ ସେ ଗଛ ଗ୍ରହଣ କରିବ। କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳ ବାଷ୍ପ ଏକ ବିପଦପୂର୍ଣ୍ଣ ବାଷ୍ପ, ଯାହାକୁ କୁହାହଉଛି ସବୁଜ ଗୃହ ବାଷ୍ପ, ଗ୍ରୀନ ହାଉସ୍ ଗ୍ୟାସ। ତାର ମାତ୍ରା ଯେତେ ବଢିବ, ଗ୍ଲୋବାଲ ୱାର୍ମିଂ ସେତେ ଅଧିକ ହବ, ବିଶ୍ୱ ତାପମାତ୍ରା ସେତେ ବୃଦ୍ଧି ପାଇବ। ବିଶ୍ୱ ତାପମାତ୍ରା ଯୋଉ ହାରରେ ବଢୁଛି, ସମୟ ଆସିବ ଆଉ 2 ଡିଗ୍ରୀ ଯଦି ବଢିଯିବ, ସାରା ପୃଥିବୀରେ ଆମେ କେହି ବି ବଞ୍ଚିପାରିବା ନାହିଁ। ସେ କଥାକୁ ଧ୍ୟାନରେ ରଖି ଆମକୁ ଅଧିକ ଗଛ ଲଗେଇବା ପାଇଁ ପଡିବ। କେବଳ ଗଛ ଲଗେଇଲେ ହବନି, ଯୋଉ ଗଛଲତା ଅଛି, ଜଙ୍ଗଲ ଅଛି, ତାକୁ ମଧ୍ୟ ସୁରକ୍ଷିତ ରଖିବା ପାଇଁ ପଡିବ। ଏବଂ ଯେତେ ପରିବେଶକୁ ସୁରକ୍ଷିତ ରଖିବା, ପରିବେଶ ପ୍ରଦୂଷଣକୁ କମେଇବା, ସେଥିପାଇଁ ଆମକୁ ବ୍ୟବସ୍ଥା କରିବା ପାଇଁ ପଡିବ।
1: ବହୁତ ସୁନ୍ଦର ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ସମୟ ଦେଇ ଆମ ସହିତ କଥା ହେଇଛନ୍ତି। ଆମେ ଆଶା କରୁଛୁ ଆମର ଶ୍ରୋତା ଭାଇ ଭଉଣୀ ମାନେ ଆପଣଙ୍କ କଥାରୁ ନିଶ୍ଚୟ ପ୍ରେରଣା ପାଇବେ, ଆଉ ଗଛ ଲଗେଇବା ଦିଗରେ ସଚେତନ ହେବେ। ଆପଣଙ୍କ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ଆଜ୍ଞା।

ଶୁଣିଲେ ତ ଭଉଣୀ ଆଲୋଚନାଟି, ଆସନ୍ତୁ ଆମେ ସମସ୍ତେ ଏ ଦିଗରେ ସଚେତନ ହେବା, ପ୍ରତ୍ୟେକ କିଛି କିଛି ଗଛ ଲଗାଇ ତାର ଉପଯୁକ୍ତ ଯତ୍ନ ନେବା ଏବଂ ପିଲାମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବା। ଏବେ ଆସନ୍ତୁ ଭଉଣୀ ଶୁଣିନେବା ଗୀତଟିଏ।

ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ତେବେ ଭଉଣୀ, ଆଜି ତ ସମୟ ହୋଇଗଲାଣି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: आकाशवाणी संवाद पढ़ुछंती मलय रंजन मिश्र मुख्य संवाद राजस्थान और गुजरात को दिनिकिया गस्तरे जाइछंती प्रधानमंत्री जोधपुर विमानबंदर रो नूतन टर्मिनल कोठा उद्घाटन सह बालुत्रा ठारे विभिन्न विकासमूलक प्रकल्पर कले लोकार्पण और शिलान्यास अहमदाबाद मुंबई हाईस्पीड रेल करिडर 2029 सुधा संपूर्ण होबा नै घोषणा कले रेलमंत्री समवाय क्षेत्र को सशक्त करिबा एवं ए संपर्क रे सचेतनता सृष्टि करिबा लक्ष्य नै आज पालन करा जाउछि आंतरजातिक समवाय दिवस बेआईन कार्यकलाप निवारण आईन अधीन पाकिस्तान में 23 जन को आतंकवादी घोषणा कला स्वराष्ट्र मंत्रालय एवं फिफा विश्वकप फुटबल प्रतियोगिता रे घाना को 1-0 गोल रे परास्त कला कोलंबिया प्रधानमंत्री नरेंद्र मोदी आज दिनिकिया राजस्थान और गुजरात गस्तरे जाइछंती प्रथमे राजस्थान गस्तरे जाई श्री मोदी जोधपुर विमानबंदर रो नूतन टर्मिनल कोठार उद्घाटन करिछंती जोधपुर ठारे परिवर्तित उड़ाण योजना रो मध्य प्रधानमंत्री उद्घाटन करिछंती आगामी 10 वर्ष मध्य उड़ाण योजना पई 28,840 कोटी टंका व्यय बराद होइतिबा जणा पडिछि बालुत्रा ठारे श्री मोदी 1,06,000 कोटी टंकार विभिन्न विकासमूलक प्रकल्प लोकार्पण शिलान्यास करिछंती प्रकल्पगुड़िक मध्यरे पेट्रोकेमिकल्स सहरांचल परिवहन रेल एवं सड़क जोगाजोग नवीकरणीय शक्ति और विद्युत परिवहन आदि क्षेत्र रही अवसर में समावेश को संबोधन कर श्री मोदी सरकार कल्याणकारी योजनागुड़िक आलोकपात कर संध्यारे प्रधानमंत्री गुजरात गस्त करी अहमदाबाद सानंद ठारे सेमी कंडक्टर आसेम्बलिंग एवं परीक्षा केन्द्र उद्घाटन करिबे 7,500 कोटी टंकारो अधिक व्ययरे निर्मित एही प्रकल्प भारतर सेमी कंडक्टर निर्माण क्षेत्र को आहुरी उन्नत करिबो बोली कुहा जायछि एही अवसर रे आयोजन हेबाक थिबा सभा रे केन्द्र सूचना और प्रजुक्ति विद्या मंत्री अश्विनी वैष्णव गुजरात मुख्यमंत्री भूपेन्द्र पटेल एवं उपमुख्यमंत्री हर्ष सांघवी प्रमुख जोगदेबे अहमदाबाद और मुंबई को संजोग करुथबा हाईस्पीड रेल करिडर 2029 सुधा संपूर्ण होबो बोली रेलमंत्री अश्विनी वैष्णव कहिछंती गुजरात रे चलिथबा विभिन्न रेल प्रकल्पर समीक्षा करिबा अवसर रे गणमाध्यम सह आलोचना बेले मंत्री श्री वैष्णव कहिछंती बुलेट ट्रेन प्रकल्प द्रुतगति रे आगे चलिछि गुजरात सेक्शन रे 80% कार्य इतिमध्ये संपूर्ण होई सारिछि हाईस्पीड रेल नेटवर्क पर्यायक्रमे विकसित करा जाउछि सूरत को बिली सह संयुक्त करुथवा प्रथम प्रकल्प आसंता वर्ष कार्यकारी करिबा नै लक्ष्य धार्य होइछ बोली मंत्री श्री वैष्णव कहिछंती
1: बुलेट ट्रेन का कंस्ट्रक्शन भी बहुत तेजी से चल रहा है और अगले साल सूरत से बिलीमोरा का पहला सेक्शन आरंभ करेंगे उसके बाद में वापिस से सूरत का सेक्शन आरंभ करेंगे उसके बाद में वापिस से अहमदाबाद का पूरा कम्प्लीट करेंगे फिर अहमदाबाद से ठाणे और उसके बाद में अहमदाबाद से मुंबई इस तरह से सेक्शन बाय सेक्शन फेज बाय फेज 2029 के एंड तक कम्प्लीट करेंगे प्रोजेक्ट बहुत 80% काम गुजरात के क्षेत्र में कंप्लीट हो चुका है और बहुत ही अच्छी प्रोग्रेस है
0: एही अवसर रे मंत्री श्री वैष्णव निर्माणाधीन प्रकल्प नै वैषयिक विशेषज्ञ एवं अंशीदारक सह आलोचना करिछंती अहमदाबाद को दिनिकिया गस्त अवसर रे मंत्री श्री वैष्णव शहर प्रमुख रेल भित्तिभूमि एवं विकासमूलक पदक्षेप गुडीकर स्थिति नै समीक्षा करिछंती महान दार्शनिक देशप्रेमी तथा सनातन धर्म प्रचारक स्वामी विवेकानंद आज पुण्यतिथि एही अवसर रे देशव्यापी स्मरणार्थे विभिन्न कार्यक्रम आयोजन करा जायछि उपराष्ट्रपति सीपी राधाकृष्णन एवं प्रधानमंत्री नरेन्द्र मोदी स्वामीजी पुण्यतिथि श्रद्धांजलि अर्पण करिछंती सामाजिक गणमाध्यम पोस्टे श्री राधाकृष्णन कहिछंती भारतर सभ्यता चेतना को स्वामी विवेकानंद पुनर्जीवित करने देशर कालजयी ज्ञान को विश्वस्तर में पहुंचाई स्वामी ସ୍ୱାମୀଜୀଙ୍କ ଆତ୍ମବିଶ୍ୱାସ ଜ୍ଞାନ ଦର୍ଶନ ଏବଂ କରୁଣା ଭାରତର ବିକାଶ ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଭାରତର ସଂସ୍କୃତି ଆଧ୍ୟାତ୍ମିକତା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସ୍ୱାମୀଜୀଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରେରଣାଦାୟକ ଚିନ୍ତାଧାରା ଯୁବବର୍ଗଙ୍କୁ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପୂର୍ବ ସମୟରୁ ସମବାୟ ସମିତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କୃଷକ, ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସଶକ୍ତିକରଣ, ସୁଦୃଢ଼ ସମ୍ପ୍ରଦାୟ ଏବଂ ସମାବେଶୀ ଅଭିବୃଦ୍ଧିରେ ସମବାୟ କ୍ଷେତ୍ର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମବାୟ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସମବାୟ କ୍ଷେତ୍ର ଦେଶର ସଂସ୍କୃତି, ସାମୂହିକ ଶକ୍ତି ଏବଂ ଆତ୍ମନିର୍ଭରଶୀଳତାର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ ଅଧିକ ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୟୁଏପିଏ ଅନୁଯାୟୀ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ଜୈସ୍ ଏ ମହମ୍ମଦ, ଲସ୍କରେ ତୟବା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ସେମାନେ ଜଡ଼ିତ ଥିବା ମନ୍ତ୍ରଣାଳୟ କହିଛି। ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। ୟୁଏପିଏ ସଂଶୋଧନ ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ବୈଠକର ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତୀ ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରୀ ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବି ଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,069 କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255 କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳ ପଡ଼ିଆ ଓ ରାମ୍ପ ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ଆଜିର ଦିନରେ ମାତ୍ର 39 ବୟସରେ କୋଲକାତାର ବେଲୁର ମଠରେ ଏହି ମହାନ ଆତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକିରି ପ୍ରତିଭାବିତ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ଘଣ୍ଟିଆ ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ

ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ IBFF ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାଣିପାଗ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45-55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜି ହେବ ଫୁଲିରି ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5ଟା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ହିରୋ ଗୀତରେ ଯାଇଛନ୍ତି ପାମେଲା ଚୟନ। ଗୀତ ରଚନା ଶୀର୍ଷାନନ୍ଦ ଦାସକାନନ୍ଙ୍କୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କଥାଚିତ୍ର କୁଲି ନମ୍ବର 1 ଗୀତରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମର ଶେଷରେ ଓଡ଼ିଆ ଆଲବମ୍ ଗୀତ କଣ୍ଠଦାନ କରିଛନ୍ତି ସୌରଭ ନାୟକ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସୁଧାଂଶୁ ଶେଖର ଏବଂ ହିମାଂଶୁ ଭୂଷଣ।

0: ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ସମୟ ଷ୍ଟୁଡ଼ିଓ ଘଟିରେ 5:30 ପ୍ରଚାର କରୁଛୁ ଯୁବବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
6: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
5: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
6: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: नमस्कार श्रोता बंधु,
1: शुभ संध्या।
0: स्वागत आपन को आजिरो कैंपस विचित्र कार्यक्रम को।
1: आजिरो कार्यक्रम रे मु आपन को साथी प्रतीक्षा
0: आ मु मृत्युंजय।
1: अच्छा मृत्युंजय।
0: हां प्रतीक्षा,
1: गोटे कथा पचारिबी?
0: तमे आउ केतबेळ कोन न पचारछ कि आ मु मना करले भी तमे रही जेबो कि एटा को तो
1: ना बिल्कुल न है
0: तो मते पचारछ कोन भाई कोह कोन कहिबार अछि।
1: अच्छा तमे कॉलेज रे थिला बेले तमको कोन कोन करबा सब पसंद थिला, माने हॉबी कोन थिला तमे?
0: हा हा की क्वेश्चन प्रतीक्षा, जनचना जंती कि तमे मु होची पूरा मल्टी टैलेंटेड, सुपर टैलेंटेड।
1: हा हा हा हा मु जानी छी तमे केते मल्टी टैलेंटेड बोली, तथापि कोन कोन सब करूथिलो?
0: अरे कविता आवृत्ति करी सुनौथिले संग मान को, गीत गायबा को बहुत भल लगत, बहुत सुंदर भाव रे गीत गाए। कहबे से सुनाई देवे?
1: नहीं नहीं मृत्युंजय, कार्यक्रम को आगे को बढ़ेबार अछि, एबे गीत गाइबा नहीं।
0: एक्टिंग एक्टिंग भी कर जुली मुझे पा अभिनय एक क अभिनय मु बढ़िया करे, आ ए सब प्रतिभा जे तो मो पखरे अछि, बहुत जण कठार मु आदर पाउथिले मुझे पा छ।
1: ओ हो हो हो हो, ता माने तमे ऑलराउंडर नै कि?
0: बस मु जानितिले तमे एमति मोर मजा कुडेबो, तमकु मो कथा पर आदम विश्वास आसीबो नै।
1: नहीं नहीं नहीं भाई, मु विश्वास करू छी तमे ऑलराउंडर बोली, नहीं तो मु जदी एबे तमकु किछि कहिबी एबे श्रोता बंधु माने मो पर रागिबे।
0: आ गुटे कथा तमकु कहू छी सुन, मु लोक मानकर मनर कथा को पढ़ी दे।
1: अच्छा एमति भी?
0: हम आ मु एटा भी जानि छी तमे मते आज कॉलेज कथा काहे के पचार छु।
1: कहलो देखि ताले
0: आज हेला कैंपस विचित्र कार्यक्रम, आ कैंपस विचित्र कार्यक्रम हेले आमे नुआ नुआ कॉलेज को जिबा, नुआ नुआ प्रतिभा मानकु अन्वेषण करिबा, आउ सेमानकर कविता गल्प टंग ट्विस्टर ए सब जिनस को आम कार्यक्रम माध्यम रे प्रचार करिबा। आउ आज मध्ये आमे गोटे नुआ कॉलेज को जिबा, आउ हमर युव बंधु मानकर प्रतिभा गुडी को हमर कार्यक्रम माध्यम रे श्रोता बंधु मानक पखरे पहुंचेबा। ए त
1: वाह मृत्युंजय वाह, मानि गले तमकु। अच्छा ताले कहलो देखि आज आमे को कॉलेज को जिबा?
0: प्रतीक्षा आज कैंपस विचित्रा रो संध्या रे एक नुआ अध्याय रे आमे जिबा शैलबाला महिला स्वयं शासित महाविद्यालय। तबे श्रोता बंधु बिल्कुल डेरी करिबोनी, प्रथमे कॉलेज रा अध्यक्ष श्रीयुक्त जीवन बल्लभ जेना महोदय को अनुरोध करिबो निजरा वार्ता रखिबे।
2: मु श्री जीवन बल्लभ जेना शैलबाला महिला स्वयं शासित महाविद्यालय रा अध्यक्ष आज आकाशवाणी रो एही कार्यक्रम को अत्यंत प्रशंसा करूछि, जहां सारा देश को एवं सारा विश्व को विभिन्न प्रकार सेवा दे आसुअछि। एही महाविद्यालय ओडिशार सर्वपुरातन महिला महाविद्यालय एवं भारतर द्वितीय महिला महाविद्यालय अटे, जेउठारे छात्री माने अत्यंत उच्चकोटीर ज्ञान प्रदर्शन करिछन्ति, सेमानंकर गौरव आज सारा विश्वरे परिचित। एहा मधुबाबुंकर वासस्थली तथा तांकर पालिता कन्या शैलबाळांक नामरे नामित होइअछि, जहां सारा ओडिशार नारी शिक्षार एक एंतुड़ीशाला कहिले अत्युक्ति हेब नै। जेतेबेले सारा राज्य रे नारी मानंक शिक्षा प्रति समस्ते वितस्पृह थिले, सेही समय रे उक्त महिला महाविद्यालय गढ़ी उठिथिला, जेउथिरे छात्री माने सेमानंकर पाठ पढ़िबार सुजोग पाइथिले। तेणु यही कॉलेज रो गौरव सबुदिन पाई बजाय रहिब, एवं एठिकार छात्री माने जेउ माने विभिन्न साहित्य संस्कृति एवं वक्तृत्व भाग जोग नैछन्ति, सेमानंकर निश्चित उत्तरोत्तर उन्नति हेब।
1: तमठु शुणिबा अपेक्षा भल हब आमे सीधा सळक छात्री मानक पाखकु जिबा, तांकठु शुणिबा सुंदर सुंदर कविता।
0: हो तले ठीक अछि प्रतीक्षा, तो भौनी आपनको परिचय दे दियंतु, आपनको नाम कोन एवं कोन अध्ययन करछंती?
3: नमस्कार समस्तंकु, मु शुभश्री। तो आम जीवन रे गोटे समय एमिति आसे जोट के आमको मन हुए, समय बहुत आग को गड़ी गलानी, समस्त आग को चली जाउछंती, किंतु आमे स्तब्ध हो जाइछु गोटे जगह। तो सेई भली एक पर्याय रे मु एक कविता लिखिथिली, प्रत्यक्ष दिगंत रे पड़ी रहिथिबा एक तरुणी को नै, जगत मरीचिकार कोलाहल भितरे तार वास्तवता आज शून्य लागुछि, देखी पारुनि से प्रकृतिर अपरूपकु, मायर सत्यता ताकु दृष्टिहीना करिछि, समयर गति खूब धीमा होइछि, कांथ घंटारे कळंकी लागिछि, सिरा धमनी सबु निर्जीव निस्तेज प्राय, निश्चय ତାର ବିଷୟ ଶକ୍ତିରେ ହ୍ରାସ ଘଟିଛି। ସେ ଅସଂଖ୍ୟ ଆକାଶର ବିଜୟିନୀ, ହଠାତ୍ ଆଜି ଉଡ଼ିବାର ଶକ୍ତି ହଜାଇଛି। ଅର୍କ ବଲ୍ଲଭାଠୁ ରଙ୍ଗ ଧାରାଣୀ, ମୁହଁକୁ ରକ୍ତଭା କରିବା ଭୁଲି ଅକାରଣେ ମଉଳି ଯାଇଛି। ଧୋଇ ଦେଇଛି କୁଢ କୁଢ ମଲା ଶବ୍ଦଙ୍କୁ ଗଦା ଗଦା କାଗଜ ଫର୍ଦ୍ଦରୁ, ଫେରେଇ ଦେଇଛି ଶହ ଶହ ବାଟଭୁଲା ସ୍ୱପ୍ନଙ୍କୁ ଭଙ୍ଗା ଜୀର୍ଣ୍ଣ ଭାବନା ଦ୍ୱାରରୁ। ଆପଣ ଶୁଣୁଛନ୍ତି ତା ହୃତ୍ପିଣ୍ଡର ଆର୍ତ୍ତନାଦ? କାହିଁକି ସେ ଚିତ୍କାର କରୁଛି? କ'ଣ ସେ ଭୁଲି ଯାଇଛି? ସେ ଏବେ ଇଚ୍ଛା ମୃତ୍ୟୁଠୁ ଖୁବ୍ ଆଗରେ ଶୂନ୍ୟ ପଥରେ ଚାଲୁଛି, ଶୂନ୍ୟ ପଥରେ ଚାଲୁଛି। ଧନ୍ୟବାଦ।
0: ଧନ୍ୟବାଦ ଭଉଣୀ, ବହୁତ ସୁନ୍ଦର କବିତାଟି ଥିଲା, ହୃଦୟକୁ ଛୁଇଁଗଲା, ଆଉ ନିହାତି ଭାବରେ ସମସ୍ତେ ଏନ୍ଜୟ କରିଥିବେ ଏଇ କବିତାଟିକୁ। ଅନେକ ଅନେକ ଧନ୍ୟବାଦ। ପରବର୍ତ୍ତୀ କବିତା ଆଡ଼କୁ ଯିବା, ଆପଣଙ୍କ ପରିଚୟ ଦିଅନ୍ତୁ ଆଉ କବିତାର ଶୀର୍ଷକ କ'ଣ ରହିଛି ଶୁଣନ୍ତୁ।
4: ନମସ୍କାର, ମୋ ନାମ ରାଜଲକ୍ଷ୍ମୀ ସାହୁ, ମୁଁ ଜୁଲୋଜି ଡିପାର୍ଟମେଣ୍ଟରୁ UG ଥାର୍ଡ ଇୟରରୁ ଷ୍ଟୁଡେଣ୍ଟ। ମୋର କବିତାର ଶୀର୍ଷକ ହେଉଛି ଜୀବନ ଗଙ୍ଗଶିଉଳି। ରାତିରେ ଫୁଟି ମୁଁ ଜଡ଼ି ଯାଏ ଦିନେ ସ୍ୱପ୍ନ ମୋର ଅସୁମାରି, ସକାଳ ହେଲେ ଯେ ସ୍ୱପ୍ନ ଭାଙ୍ଗି ଯାଏ, ମାଟିରେ ଯାଏ ମୁଁ ପଡ଼ି, ମାଟିରେ ଯାଏ ମୁଁ ପଡ଼ି, ବାସ୍ନା ମୋର ଯାଏ କାହିଁ କେତେ ଦୂର, ମୋହି ନିଏ କେତେ ମନ, ପଡ଼ିକ୍ଷତ ବିକ୍ଷତ ଦେହ ଆଜି ମୋର, ଭାଙ୍ଗି ଯାଏ ସବୁ ସ୍ୱପ୍ନ, ଭାଙ୍ଗି ଯାଏ ସବୁ ସ୍ୱପ୍ନ। ଆଇଷ ଯେ ମୋର ସମୁଦ୍ରର ବାଲି, ଧରୁ ଧରୁ ଯାଏ ଖସି, ରାତିରେ ଜନମି ରାତିରେ ଯାଏ ପଡ଼େ, ଦିବା ଲୋକ ଭାଗ୍ୟ କାହିଁ, ଦୁର୍ଭାଗ୍ୟର ଦାସୀ ମୁହିଁ, ଦୁର୍ଭାଗ୍ୟର ଦାସୀ ମୁହିଁ। ଜୀବନଟା ଆମ ଗଙ୍ଗ ଶିଉଳି, ଅଳ୍ପ ମାତ୍ର ଆୟୁଷ, ସ୍ୱପ୍ନ ଦେଖୁ ଦେଖୁ ରାତ୍ରି ଯାଏ ପାହି, ସରିଯାଏ ନିଶ୍ୱାସ, ସରିଯାଏ ନିଶ୍ୱାସ। ଯେତିକି ସମୟ ଅଛି ଏହି ଧରେ, କର୍ମେ ଯିବ ଯାଉ ସରି, ସେଇ କର୍ମବାସ ଗଙ୍ଗ ଶିଉଳି, ମୋହିବି ମନ ସବୁରି, ଜୀବନ ଧନ୍ୟ ହେବ ମୋହରି, ଜୀବ ଧନ୍ୟ ହେବ ମୋହରି। ଥ୍ୟାଙ୍କ ୟୁ।
1: ଗଙ୍ଗ ଶିଉଳି ଆଉ ଜୀବନକୁ ନେଇ ଯୋଉ ସୁନ୍ଦର କବିତାଟି ଆପଣ କହିଲେ, ନିହାତି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ବହୁତ ଭଲ ଲାଗିଥିବ।
0: ତେବେ ପରବର୍ତ୍ତୀ ଶିକ୍ଷାର୍ଥୀଙ୍କ ପାଖକୁ ଯିବା, ଜାଣିବା ତାଙ୍କର ପରିଚୟ ଏବଂ କଣ ସେ କବିତା ଆବୃତ୍ତି କରି ଶୁଣିବେ।
5: ଆଇ ଏମ୍ କଳ୍ପନା ଟୁଡୁ, ଏ ପଲିଟିକାଲ ସାଇନ୍ସ ଷ୍ଟୁଡେଣ୍ଟ ଅଫ UG ସେକେଣ୍ଡ ଇୟର। ଟୁଡେ ଆଇ ଏମ୍ ହେୟର ଟୁ ରିସାଇଟ୍ ଏ ପୋଏମ୍। ଦ ଟାଇଟଲ ଅଫ୍ ମାଇ ପୋଏମ୍ ଇଜ୍ ଦ ୟୁଥ। ଦ ୟୁଥ ୱିଥ୍ ହାର୍ଟ ଫୁଲ୍ ଅଫ୍ ଫାୟାର, ୱିଥ୍ ଡ୍ରିମ୍ସ ଟୁ ରିଚ୍ ଅଲୱେଜ୍ ହାୟର, ୱିଥ୍ ବାଉଣ୍ଡଲେସ୍ ପେସନ୍ ଅନ୍ଟୋଲ୍ଡ, ଡୋଣ୍ଟ ବି ଅଫ୍ରେଡ୍, ୟୋର୍ ଫ୍ୟୁଚର୍ ଇଜ୍ ୟେଟ୍ ଟୁ ଅନ୍ଫୋଲ୍ଡ, ହୋଲ୍ଡ ଟାଇଟ୍ ୟୋର୍ ଡ୍ରିମ୍ସ and never let go, they are like seeds now that will grow, a life with a dream is a precious gift, so just aim to make the most of it, embrace the challenges that comes your way, it will always strengthen you day by day, even though the road may be sometimes rough, believe in yourself and be strong and tough, life is full of wonder and new, it's like a canvas for your dreams to come true, sometimes your path may seem dark but there is always a light and you are the spark, thank you।
0: ଅନେକ ଅନେକ ଧନ୍ୟବାଦ, ବହୁତ ସୁନ୍ଦର କବିତାଟିଏ ରହିଥିଲା ଏବଂ ସୁନ୍ଦର ଭାବରେ ଇଂରାଜୀରେ ଆବୃତ୍ତି କରି ଶୁଣେଇଲେ, ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁମାନଙ୍କୁ ବହୁତ ଭଲ ଲାଗିଥିବ। ଅନେକ ଅନେକ ଧନ୍ୟବାଦ, ଆଗକୁ ବଢ଼ିବା ଏବେ। ଆଚ୍ଛା ପ୍ରତୀକ୍ଷା, ତମେ ବାର ବାର କୁହ, ମୁଁ ଜେଜେମାଙ୍କଠୁ ସବୁବେଳେ କାହାଣୀ ଶୁଣିକି ଶୋଇପଡ଼େ, କାହାଣୀ ଶୁଣିକି ଶୋଇପଡ଼େ। କଣ ସବୁ କାହାଣୀ ଶୁଣିଛ, ମନେ ଅଛି ନା କିଛି ମନେ ନାହିଁ?
1: ହଁ, ବହୁତ ଗପ ଶୁଣିଛି ମୁଁ ମୋ ମାଠୁ, ହେଲେ ସେସବୁ ମନେ ଆଉ ନାହିଁ।
0: ମନେ ନାହିଁ ନା, ଯେମିତି ମୋର ମନେ ନଥିଲା ସେମିତି ତମର ବି ମନେ ନାହିଁ। ବା ବଢ଼ିଆ ପ୍ରତୀକ୍ଷା। କିନ୍ତୁ କିନ୍ତୁ କିନ୍ତୁ ଆମର ଏଇ ଯୋଉ ପ୍ରତିଭାମାନେ ଆମ ସାମ୍ନାରେ ବସିଛନ୍ତି, ସେମାନେ ବହୁତ ସୁନ୍ଦର ସୁନ୍ଦର ଗପ ଲେଖିକି ଆଣିଛନ୍ତି, ଆଉ ସେମାନଙ୍କ ପଢିବା ଶୈଳୀ ବି ବହୁତ ସୁନ୍ଦର ମୁଁ ଯେତିକି ଜାଣିଛି। ତମେ ଶୁଣିବା ପାଇଁ ଚାହିଁବ?
1: ନିହାତି ମୃତ୍ୟୁଞ୍ଜୟ, ଗଳ୍ପ ଶୁଣିବାକୁ ତ ମତେ ବହୁତ ଭଲ ଲାଗେ, ଆଉ ମୁଁ କାହିଁକି ଗଳ୍ପ ଶୁଣିବିନି ଯେ।
0: ତାହେଲେ ଠିକ ଅଛି, ଆମର ପ୍ରତିଭାଙ୍କ ପାଖକୁ ଯିବା, ଗୋଟେ ସୁନ୍ଦର ଗପଟେ ଶୁଣିବା। ଆପଣ ପରିଚୟ ଦେଇ ଦିଅନ୍ତୁ।
6: ଗୁଡ୍ ଇଭିନିଂ, ମୋ ନାଁ ଶିବାନୀ ପ୍ରିୟଦର୍ଶିନୀ ରଥ, ମୁଁ ଜୁଲୋଜି ଡିପାର୍ଟମେଣ୍ଟର UG ଫାଇନାଲ ଇୟର ଷ୍ଟୁଡେଣ୍ଟ।
0: ଆଚ୍ଛା, କୋଉ ଗଳ୍ପ ଆପଣ ଶୁଣେଇବେ?
6: ଦ କଏନ୍ ଦଟ୍ ସର୍କଲ ବ୍ୟାକ୍। There was a little boy named Shiva. He saved some money in his piggy bank from his pocket money. To others, it was just some money. But to him, they were his treasures. One fine day, he decided to show his money to his friends and was happily walking down the lane. But he saw a man sitting on the sidewalk and he held a board which read, "Help the blind to see the world." He saw the man crying and with an empty plate. Without thinking, he broke the piggy bank, collected all the money, which was quite a lot for him, and handed everything to that man. He was really happy to have helped someone and started working. But all of a sudden, when he looked back, he saw the man's eyes were perfectly fine and he was rather counting the money given by Shiva. His world froze with betrayal in his chest, burning sharper than any winter wind. The poor child was stunned to react. He just ran away crying to his parents and he narrated the entire story to his father and expected him to scold him or beat him. But surprisingly, his father just smiled and placed a hand on Shiva's shoulder and said, "Son, kindness is never wasted. Life is like an echo. What you give always comes back to you, often in ways you can't imagine, often in when you least expect it. Because a kind heart might be betrayed by human, but is always treasured by the Almighty. But that time, he didn't understand what his father said. He felt sting of betrayal, too sharp, the world too cruel, and his father's word too kind. Years passed, moved fast. He grew up a

0: ବାହା ବାହା ବାହା, ବହୁତ ସୁନ୍ଦର, ବହୁତ ଚମତ୍କାର। ଯେତେ ବି ପ୍ରଶଂସା ବଢ଼ିଲେ କମ୍ ହବ। ଆଉ ନିଶ୍ଚିତ ଭାବରେ ଭାବଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଥିବେ ସମସ୍ତ ଶ୍ରୋତାବନ୍ଧୁମାନେ, ଅନେକ ଅନେକ ଧନ୍ୟବାଦ ଯୁବାଣୀ ପରିବାର ତରଫରୁ ଏବଂ ଆମର ଶ୍ରୋତାବନ୍ଧୁମାନଙ୍କ ତରଫରୁ ମଧ୍ୟ ଆପଣଙ୍କୁ ଧନ୍ୟବାଦ। ଯିବା ଆଉ ଗୋଟିଏ ଗୀତ ଶୁଣିଦେବା।
1: ନମସ୍କାର, ଶୁଭ ସନ୍ଧ୍ୟା ସମସ୍ତଙ୍କୁ। ମୁଁ ସାଇ ପ୍ରଜ୍ଞା, ଶୈଳବାଳା ଓମେନ୍ସ ଅଟୋନମସ୍ କଲେଜର ବିଏଡ୍ ଦ୍ୱିତୀୟ ବର୍ଷର ଛାତ୍ରୀ। ମୁଁ ଆଜି ସଙ୍ଗୀତ ପରିବେଷଣ କରିବାକୁ ଯାଉଛି, ସାତ ସୁରେ ବନ୍ଧାଏ ଜୀବନ।

0: धन्यवाद
1: ପ୍ରତିଭା ମୋତେ ତ ଆଦୌ ହିଁ ଇଚ୍ଛା ହେଉନି ଏଠୁ ଆଗକୁ ଯିବା ପାଇଁ ଇଚ୍ଛା ହେଉଛି। ଏମିତି ପ୍ରତିଭାମାନଙ୍କ କଣ୍ଠରୁ ଗୀତ ଶୁଣୁଥାଏ, କବିତା ଶୁଣୁଥାଏ, ଗଳ୍ପ ଶୁଣୁଥାଏ, ଆଉ ଏଇଠି ରହିଯିବାକୁ ଇଚ୍ଛା ହେଲାଣି। ତ ଯାହା ବି ହେଉ, ବହୁତ ସୁନ୍ଦର ଗୀତଟି ମଧ୍ୟ ଆପଣ ଶୁଣିଲେ। ଅନେକ ଅନେକ ଧନ୍ୟବାଦ ଆପଣଙ୍କୁ। ରଜରଦାର କରିତାଳି ଦେବା।
2: ମୃତ୍ୟୁଞ୍ଜୟ ଓ ମୃତ୍ୟୁଞ୍ଜୟ କୁଆଡେ ହଜିଗଲ ଯେ?
1: ଆରେ ବାପା, ନାଇଁ ନାଇଁ ନାଇଁ ନାଇଁ, କିଛି ଗୋଟେ ଭାବୁଥିଲେ। ଆଉ
2: କଣ ଚାଲିଛି ତମ ଖୁରାପତି ଦିମାଗରେ?
1: ମାନେ ମୁଁ ଏଇଟା ଭାବୁଥିଲି, କବିତା ଶୁଣିଲେ, ଆମେ ଗଳ୍ପ ଶୁଣିଲେ, ଗୀତ ବି ଶୁଣିଲେ, ଆଉ ମୋର ଯୋଉଟା ଫେଭରେଟ୍ ସେଗମେଣ୍ଟ ବା ମୋତେ ଯୋଉଟା ପର୍ସନାଲି ଭଲ ଲାଗେ,
2: ଓ ଟଙ୍ଗ୍ ଟ୍ୱିଷ୍ଟର ନା ପ୍ରହେଳିକା,
1: ଦୁଇଟା ଯାକ। ଆଚ୍ଛା କହିଲେ ଗୋଟେ ଟଙ୍ଗ୍ ଟ୍ୱିଷ୍ଟର କହୁଛି, ଆଳୁ ବାରପଳ ସାରୁ ବାରପଳ।
2: ଆରେ ଆରେ ଆରେ, ତମେ ମୋତେ କାହିଁକି ପଚାରୁଛ ଯେ? ଆମ ପ୍ରତିଭା ମାନେ ଅଛନ୍ତି, ତାଙ୍କ ପାଖରୁ ଶୁଣିବା।
1: ଗୁଡ୍ ଆଇଡିଆ, ଭଲ କଥାଟେ କହିଛ ପ୍ରତିଭା, ତାହେଲେ ଆଉ ଡେରି କରିବାନି। ନାଇଁ ଟଙ୍ଗ୍ ଟ୍ୱିଷ୍ଟର ମୁଁ କାହିଁ କହିବି, ତମେ ନିଜେ ପଚାର ଆମ ପ୍ରତିଭା ମାନଙ୍କୁ।
2: ନିଶ୍ଚିତ, ପ୍ରଥମ ଟଙ୍ଗ୍ ଟ୍ୱିଷ୍ଟର ହେଲା ଆପଣମାନଙ୍କ ପାଇଁ, ପିତଲ କେ ପତିଲେ ମେ ପକା ପପିତା ପିଲା ପିଲା।
3: ପିତଲ କେ ପତିଲେ ମେ ପକା ପପିତା ପିଲା ପିଲା, ପିତଲ କେ ପତିଲେ ମେ ପକା ପପିତା ପିଲା ପିଲା, ପିତଲ କେ ପତିଲେ ମେ ପକା ପପିତା ପିଲା ପିଲା, ପିତଲ କେ ପତିଲେ ମେ ପକା ପପିତା ପିଲା ପିଲା।
2: ଏବେ ଯିବା ପରବର୍ତ୍ତୀ ଟଙ୍ଗ୍ ଟ୍ୱିଷ୍ଟରକୁ, ଧ୍ୟାନ ଦେଇ ଶୁଣନ୍ତୁ। ଧାରରୁ ଧର, ଧାରୁଆ ଧାର, ଧାରୁଆ ଧାର, ଧାରରୁ ଧର,
4: ଧାରରୁ ଧର, ଧାରୁଆ ଧାର, ଧାରୁଆ ଧାର, ଧାରରୁ ଧର, ଧାରରୁ ଧର, ଧାରୁଆ ଧାର, ଧାରୁଆ ଧାର, ଧାରରୁ ଧର, ଧାରରୁ ଧର, ଧାରୁଆ ଧାର, ଧାରୁଆ ଧାର, ଧାରରୁ ଧର। ମୁଁ ସାଇ ପ୍ରଜ୍ଞା।
2: ତେବେ ମୃତ୍ୟୁଞ୍ଜୟ, ଟଙ୍ଗ୍ ଟ୍ୱିଷ୍ଟର ସରିଲା, ଏବେ କିଛିଟା ପ୍ରହେଳିକା ପଚାରିବା ଆଉ ବୁଦ୍ଧି ପରୀକ୍ଷା କରିବା ଆମ ପ୍ରତିଭା ମାନଙ୍କର।
1: ନିଶ୍ଚିତ ଭାବରେ, କେତେ ଚାଲାକ ଆମର ଏଇ ଶିକ୍ଷାର୍ଥୀ ମାନେ ଜଣା ପଡିବ ଏଇ ପ୍ରହେଳିକାରୁ। ପାଠ ତ ସବୁବେଳେ ପଢୁଛନ୍ତି, କିନ୍ତୁ କିନ୍ତୁ କିନ୍ତୁ ଏଇସବୁ ଜିନିଷରେ କେତେ ଧ୍ୟାନ ଅଛି ଆଉ କେତେ ମୁଣ୍ଡ ଖଟେଇ ପାରୁଛନ୍ତି ସେଇଟା ଏବେ ଜଣାପଡିବ। ତାହେଲେ ପ୍ରତୀକ୍ଷା, ଆମର ପ୍ରଥମ ପ୍ରହେଳିକା ପଚାରି ଦିଅ।
2: ନିଶ୍ଚିତ, ତେବେ ଆପଣମାନଙ୍କ ପାଇଁ ପ୍ରଥମ ପ୍ରହେଳିକାଟି ହେଲା, ମୁହଁ ମାଡ଼ି ଶୋଇଥାଏ ବରଷକୁ ଥରେ ଖାଏ। ଆଉ ଥରେ କହି ରଖୁଛି, ଭଲସେ ଶୁଣନ୍ତୁ। ମୁହଁ ମାଡ଼ି ଶୋଇଥାଏ ବରଷକୁ ଥରେ ଖାଏ, କଣ ଭାବୁଛନ୍ତି ଉତ୍ତର ହେଇଥିବ? ଆମେ ଦେଖିବା ସେପଟୁ ହାତ ଉଠିଛି, କଣ ଉତ୍ତର?
5: ଚାଳଘର।
2: ଆରେ ବା, ଠିକ ଉତ୍ତର। ଆପଣଙ୍କ ନାଁଟା କଣ କୁହନ୍ତୁ?
5: ନେମ୍ ରାଜଲକ୍ଷ୍ମୀ ସାହୁ, ୟୁଜି ଡିପାର୍ଟମେଣ୍ଟ ଅଫ ଜୁଲୋଜି।
2: ପରବର୍ତ୍ତୀ ପ୍ରହେଳିକାଟି ଆପଣମାନଙ୍କ ପାଇଁ ହେଲା, ଆଲୋସିତା ଫଳ ମଧୁବନ ପତର ପିତା, କଣ ଭାବୁଛନ୍ତି ଉତ୍ତରଟି ହେଇଥିବ? ଆମେ ଦେଖିବା ସେ ମଝିରୁ ହାତ ଉଠିଛି, ଭଉଣୀଙ୍କ ମାଇକ୍ଟା ଦିଅନ୍ତୁ।
6: କାକୁଡି।
2: କାକୁଡି ପୁରା ଠିକ ଉତ୍ତର କହିଲେ ଆପଣ।
6: ପରିଚୟ
2: ଆପଣଙ୍କର? ପ୍ରହେଳିକାକୁ, ଯାହା ହେଲା, ସାତ ତାଳ ପାଣି ବରଷେ।

0: ଗଲା ପୁଅ କନା ଖଣ୍ଡି ସୁଖୀ ରହିଲା। ଆପଣ ମାନଙ୍କୁ ଗୋଟେ ହିଣ୍ଟ ଦେଇଦଉଛି, ଏଟା ଗୋଟେ ଗଛ ରିଲେଟେଡ ଅଛି। କିଏ କିଏ କିଏ କହିପାରିବ?
1: ସାରୁପତ୍ର।
0: ୟେସ୍, ସାରୁପତ୍ର ସଠିକ ଉତ୍ତର। ଆପଣଙ୍କ ନାଁଟା ଟିକେ କହିଦିଅନ୍ତୁ।
1: ଲଗ୍ନିଜିତା ପଣ୍ଡା।
0: ଏଥର ଗୋଟେ ଆନିମଲର ନାଁ କହିବ। ସ୍ୱର୍ଗ ଦେଶ ରାଜକନ୍ୟାକୁ ହସ୍ତ ଦେଶ ନେଲା, କାନ୍ଥ ଦେଶ ରାଜା ଘରେ ସୁଖୀ ସୁଖୀ ମଲା। ଆଉ ଥରେ କହିଦଉଛି, ସ୍ୱର୍ଗ ଦେଶ ରାଜକନ୍ୟାକୁ ହସ୍ତ ଦେଶ ନେଲା, କାନ୍ଥ ଦେଶ ରାଜା ଘରେ ସୁଖୀ ସୁଖୀ ମଲା।
1: ଠେକୁଆ।
0: ନା, ଠେକୁଆ ତ ନୁହଁ।
2: ବିଲେଇ।
0: ବିଲେଇ ବି ନୁହଁ।
1: ଉଙ୍କୁଣି।
0: ଉଙ୍କୁଣି, ଆରେ ବା, ଠିକ ଠିକ ଠିକ। ପରିଚୟ ନେଇଯିବା।
1: ମୋ ନାଁ ସାଇ ପ୍ରଜ୍ଞା।
3: ଅନେକ ଅନେକ ଧନ୍ୟବାଦ ଆପଣ ସମସ୍ତଙ୍କୁ ଏତେ ସୁନ୍ଦର ଭାବରେ ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କର ପ୍ରତିଭାକୁ ଉପସ୍ଥାପିତ କଲେ। ନିଶ୍ଚିତ ଭାବରେ ଆମ ଶ୍ରୋତାବନ୍ଧୁମାନେ ଉପଭୋଗ କରିଥିବେ। ଏବଂ ଶ୍ରୋତାବନ୍ଧୁ, ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ନିଶ୍ଚିତ ଭାବରେ ଚିଠି ଏବଂ ମେଲ୍ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାନ୍ତୁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ 753001।
0: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.airctc@gmail.com।
3: ବନ୍ଧୁ, ଆଜିର କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ଆପଣଙ୍କ ସାଥୀ ମୃତ୍ୟୁଞ୍ଜୟ
0: ଏବଂ ମୁଁ ପ୍ରତୀକ୍ଷା
3: ରହୁଛୁ। ନମସ୍କାର।

ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଟିରେ ସନ୍ଧ୍ୟା 6 ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା 6:02 ପ୍ରଚାର କରିବ ଭୁବନ ସୁରଭି ଆଜି ଏଥିରେ ଶୁଣିବେ ଓରାମ ଗୀତ ପରିବେଷଣ କରିବେ ଦୁଲା ଓରାମ ଏବଂ ସାଥୀ

ରାତି 7ଟାରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। ରାତି 8ଟାରେ ପାରମ୍ପରିକ ଗୀତ କ୍ରମରେ ଶୁଣିବେ କେତୋଟି ଛାନ୍ଦ। 8:15ରେ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। ରାତି 9:15ରେ ଆପକେଲି 9:30ରେ ଛାୟା ଗୀତ ରିଲକରି ପ୍ରଚାର କରିବୁ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବାରୁ। ରାତି 10ଟାରେ ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ ଗୀତ ପରିବେଷଣ କରିବ ଅଯୋଧ୍ୟା ନାୟକ ଏବଂ ସାଥୀ। 10:30ରେ ଆକାଶବାଣୀର ଚିର ସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ। ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ।

0: ବନସୁରଭି କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ସମ୍ବଲପୁରୀ ଗୀତ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କୁଇଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି କରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ NCCF ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କରେ ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯେଉଁ ଷ୍ଟ୍ରାଇକ୍କୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା, ଏବଂ ତାଙ୍କର ଯେଉଁ 10 ଦାଫି ଯେଉଁ ଥିଲା ଡିମାଣ୍ଡ, ତା ଉପରେ ଆମର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି, ଏବଂ ତାଙ୍କର ଡିମାଣ୍ଡ ଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ରିଏକ୍ଜାମିନ୍, ଡିମାଣ୍ଡକୁ କେମିତି ଆମେ ଆଗାମୀ ଦିନରେ ସମୟ ଅନୁସାରେ ତାକୁ କାର୍ଯ୍ୟକାରୀ କରିପାରିବା, ତା ପାଇଁ ଗୋଟେ କମିଟି, ହାଇ ପାୱାର କମିଟି ଗୋଟେ ଗଠନ।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବାରିପଦା ପୌରପାଳିକାର 61 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ପୌରପାଳିକାରେ ଆୟୋଜିତ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମହାପାତ୍ର କହିଛନ୍ତି, ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ସୁଫଳ ପହଞ୍ଚାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ସୋମବାରଠାରୁ ନିୟମିତ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ପୂର୍ବରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଜିଲ୍ଲାର ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ବିଶେଷ କରି ସୁରଟରେ କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସି ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସି ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ ପାଉଡର ଆଦି ରହିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000 ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
2: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହେଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନର ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଓ ଫେରି ପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଓର ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026 ରଥଯାତ୍ରା ଭଲରେ ପାରିତ ହେବ।
0: ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋତ୍ସବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା, ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକା ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ, ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ, ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ପାଳନ କରାଯାଇଥିଲା। ତେବେ 1995 ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ମିଳିମିଶି କାମ କରିବା, ଦୃଢ଼ ଏବଂ ସ୍ୱାବଲମ୍ବୀ ସମ୍ପ୍ରଦାୟ ଗଠନ କରିବା ଓ ଗଣତନ୍ତ୍ର, ସଂହତି ତଥା ସ୍ଥାୟିତ୍ୱର ମୂଲ୍ୟବୋଧକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ଏକ ଉନ୍ନତ ବିଶ୍ୱ ଗଠନ କରେ ଏହି ଆଧାରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏହା ବିଶ୍ୱସ୍ତରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। 2030 ସୁଦ୍ଧା ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଗତିଶୀଳ କରିବାରେ ସମବାୟ କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଭାରତରେ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜାତୀୟ ସମବାୟ ନୀତି ଦେଶବ୍ୟାପୀ ଲାଗୁ ହୋଇଥିଲା। ସମବାୟ କ୍ଷେତ୍ରକୁ ଅଧିକ ବ୍ୟବସାୟିକ, ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଣୟନ କରାଯାଇଛି। ଦେଶର ସମସ୍ତ ପ୍ରାଥମିକ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବା ଦ୍ୱାରା କାରବାରରେ ସ୍ୱଚ୍ଛତା ଆସିଛି। ପ୍ରତି ପଞ୍ଚାୟତରେ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିମାନ ଗଠନ କରାଯାଉଛି। ଏପର୍ଯ୍ୟନ୍ତ 32,000 ଅଧିକ ନୂଆ ସମିତି ପଞ୍ଜୀକୃତ ହୋଇସାରିଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଋଣ ପ୍ରଦାନ ସହିତ ଜନୌଷଧି ଏବଂ ସାର ବିକ୍ରି କରାଯାଉଛି। ଏହି ସମିତିଗୁଡ଼ିକ LPG ବିତରକ ଏବଂ ଗ୍ରାମୀଣ ଭଣ୍ଡାର ଭାବେ ମଧ୍ୟ କାର୍ଯ୍ୟ କରୁଛି। ଦେଶର ସମସ୍ତ ସମବାୟ ସମିତିର ସୂଚନାକୁ ଏକୀକୃତ କରିବା ଲକ୍ଷ୍ୟ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମବାୟ କ୍ଷେତ୍ରର ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର 3 ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି। ସେଗୁଡ଼ିକ ରପ୍ତାନୀ, ଉନ୍ନତ ବିହନ ଏବଂ ଜୈବିକ ଚାଷ ପ୍ରୋତ୍ସାହନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସରକାର ସମବାୟ ସମିତିଗୁଡ଼ିକ ଉପରେ ଥିବା ସରଚାର୍ଜକୁ 12% 7% ହ୍ରାସ କରିଛନ୍ତି। ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରୁ ସଶକ୍ତ ହେବା ସହ ଘର ପାଖରେ ବ୍ୟାଙ୍କିଂ ସେବା ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇପାରୁଛି। ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକୀକୃତ ଆମ୍ବୁଡ୍ସମ୍ୟାନ୍ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଗ୍ରାହକ ସୁରକ୍ଷା ମଧ୍ୟ ସୁବ୍ୟବସ୍ଥିତ ହୋଇପାରିଛି। ଦୁଗ୍ଧ ସମବାୟ ମାଧ୍ୟମରେ ଦେଶରେ ଶ୍ୱେତ ବିପ୍ଳବ ଅଧିକ ଗତିଶୀଳ ହୋଇପାରିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ଗତ 2024 December 25 କାର୍ଯ୍ୟକ୍ଷମ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୁଗ୍ଧ କ୍ରୟ କ୍ଷେତ୍ରକୁ 50% ବୃଦ୍ଧି କରିବା। ଇତିହାସକୁ ସମୀକ୍ଷା କଲେ 1891 ପଞ୍ଜାବରେ ଏକ ସମବାୟ ଜମି ପରିଚାଳନା ସମ୍ପନ୍ନ ହୋଇଥିଲା। ଯାହାକି ଭାରତରେ ମିଳିମିଶି କାମ କରିବାର ଦୀର୍ଘ ପରମ୍ପରାକୁ ପ୍ରତିଫଳନ କରିଥିଲା। ଗ୍ରାମୀଣ ଆୟ ବୃଦ୍ଧି, ସ୍ଥାନୀୟ ଅର୍ଥନୀତିର ସଶକ୍ତିକରଣ ଏବଂ କୃଷକଙ୍କ ପାଇଁ ଉତ୍ତମ ବଜାର ସୁଯୋଗକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଏହି ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ସମସ୍ତଙ୍କ ସହଯୋଗରେ ହିଁ ଦେଶ ଏବଂ ବିଶ୍ୱର ପ୍ରଗତି ସମ୍ଭବ ହୋଇପାରିବ।
5: ଆକାଶବାଣୀ କେନ୍ଦୁଝର, ସମୟ ଆମ ସ୍ଟୁଡ଼ିଓ ଘଡ଼ିରେ ରାତି 7:27 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ଟି ସୌରୀ, ଗୀତ ରଚନା ନିଜାମ।

0: अरे तुई सरुपन पता मुई तोर गिला काता उठक रंगाई नेला रे मोर छाती दहलाई।
1: सुनिले केतोडी ओडिया एल्बम गीत आकाशवाणी केन्दुसर। समय राति 7:15 ओडिया रे संवाद एवं परे परे जिला हालचाल रिलेकरी प्रचार करूछु आकाशवाणी कटक केन्द्र
2: आकाशवाणी। ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲି ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି, ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି। ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। 5 ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ପହେଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ सेमी कंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज देश के तीसरे सेमीकंडक्टर प्लांट में भी चीप पैकेजिंग का कमर्शियल प्रोडक्शन शुरू हो रहा है।
0: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
4: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହେଲା ପ୍ଲାଣ୍ଟ ଚାଲୁ କିଆ ଔର 31 ମାର୍ଚ୍ଚ କୋ ଦୂସରା ପ୍ଲାଣ୍ଟ ଚାଲୁ କିଆ ଔର ଆଜ 4 ଜୁଲାଇ କୋ ତୀସରା ପ୍ଲାଣ୍ଟ। ଜିସ୍ ତେଜି ସେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ କ୍ୟାବିନେଟ ମେ 12 ପ୍ଲାଣ୍ଟ ଅପ୍ରୁଭ କିଏ ଔର 12 ପ୍ଲାଣ୍ଟ ମେ ସେ 3 ମେ କମର୍ସିଆଲ ପ୍ରଡକ୍ସନ ଚାଲୁ ହୁଆ। ଆଜ ଦୁନିଆ ଭର ମେ ଭାରତ କି ସେମିକଣ୍ଡକ୍ଟର କ୍ଷମତା ପର ଏକ ନୟା ବିଶ୍ୱାସ ଉଠ ଖଡ଼ା ହୁଆ ହେ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି
2: କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା, ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
3: हमने संकट शुरू होते ही रिफाइनरीज के सामर्थ्य पर फोकस किया। औद्योगिक काम के लिए जो गैस बनती थी उसकी जगह रिफाइनरीज को रसोई गैस एलपीजी बनाने के लिए कहा गया और 7 के भीतर भीतर एलपीजी के उत्पादन में बढ़ोतरी हुई। पहले जो 35,000 मैट्रिक टन एलपीजी का उत्पादन देश में होता था, संकट के दौरान वो 54,000 मैट्रिक टन बढ़ गया।
2: आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନର ଗ୍ରାଣ୍ଡ ମୋସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଗତ ଫେବୃଆରୀ 28 ଇରାନ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମନେଇଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1,875 ଟଙ୍କାରୁ ବୃଦ୍ଧି ପାଇ 2,125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17 ଖେଳଣା 20 ଆନ୍ତର୍ଜାତିକ B2B ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ି ତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟିଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ସମ୍ବାଦ ଶେଷ ହେଲା।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ପୂର୍ତ୍ତି ଓ ରାଜ୍ୟରେ 2 ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
7: 5 ବର୍ଷରେ 50,000 ଟଙ୍କା ଏବଂ 2 10,000 ଟଙ୍କା 2 କିସ୍ତିରେ 1,02,00,000 ଲୋକ ପାଖରେ ଅଦ୍ୟାବଧି ସୁଭଦ୍ରା ପହଞ୍ଚାଇଛି ଏବଂ କନ୍ଧମାଳ ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ। 1,84,000 ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏବେ ଗରିବ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁଠି 3,26,00,000 ଲୋକ ହିତାଧିକାରୀଙ୍କୁ ଏ ମାସଠାରୁ 10 କେଜି ଚାଉଳ ମିଳିବ। ବଡ଼ ଖୁସିର କଥା କନ୍ଧମାଳ ଜିଲ୍ଲାରେ ମଧ୍ୟ 1,86,000 ଲୋକ ମଧ୍ୟ ଉପକୃତ ହେବେ ହିତାଧିକାରୀ 10 କେଜି ଚାଉଳ ମିଳିବ। କୌଣସି କ୍ଷେତ୍ରରେ ଅପାର ସମ୍ଭାବନାର ଜିଲ୍ଲା ଆମର କନ୍ଧମାଳ ଜିଲ୍ଲା ଯେଉଁଠି 54% ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଠି ଅପାର ସମ୍ଭାବନା ମୁଁ ପୁଣି ଥରେ କହି ରଖିଛି ଏବଂ ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଅଛି ଯେଉଁଠି ପର୍ଯ୍ୟଟନର ବିକାଶ ହୋଇପାରିବ ଏବଂ ସମସ୍ତ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳିଆ ଏହି ଭୂମି ତା'ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବଦ୍ଧପରିକର।
6: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି। ଜିଲ୍ଲାରୁ ସର୍ବାଧିକ 34 ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
8: ଜୁନ୍ ମାସରେ ଗୋଟେ କେସ୍ ହୋଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍, ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1,470 କେଜି, ଯାହାର ମୂଲ୍ୟ ହେଉଛି 1.4 crore ରୁପିସ୍। ସେଟା ଚୋରା ଚାଲାଣ ହୋଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍।

0: ଲୋକମାନେ ଅଛନ୍ତି ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗ ପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା ସାବରିଆ, ତ ଆମେ ତାକୁ ଟ୍ରେସ୍ କରିଲୁ, ସେଟା ଏମ୍ପିର ଜଣେ ଅଛି, ସେ ସାବରିଆ କୋଡ୍ ନେମ୍ ଅଣ୍ଡରରେ ଅପରେଟ୍ କରିଥିଲା, ସେ କିଙ୍ଗ ପିନ୍ କୁ ଆମେ ଆରେଷ୍ଟ କରିକି ଆଣିଲୁ ରେୱା ଡିଷ୍ଟ୍ରିକ୍ଟ ମଧ୍ୟପ୍ରଦେଶରୁ, ତାଠୁ ଗୋଟେ ସ୍କର୍ପିଓ ଏନ୍ ଭେହିକଲ୍ ବି ଥିଲା, ସେଟା ବି ସିଜ୍ ହେଇଛି।
1: ମାର୍ଚ୍ଚ 31ରୁ କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିବା ବେଳେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ୍ ପକ୍ଷରୁ ଅଭିଯାନ ଜାରି ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ୍ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରୁଛି। ବାଲିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ତଲାସୀ ଅଭିଯାନ ବେଳେ କୋଟଗଡ଼ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଗୋଟିଏ 303 ରାଇଫଲ, 2ଟି ବାର ବନ୍ଧୁକ, 2ଟି ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ 8mm ବନ୍ଧୁକ, ଡେଟୋନେଟର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2023ରେ ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ପାଣ୍ଠି ଅଭାବ କାରଣରୁ ବନ୍ଦ କରିଦିଆଯାଇଛି। ବିଶେଷକରି ରାସ୍ତା ନଥିବା ଅଞ୍ଚଳରେ ରୋଗୀଙ୍କ ନିକଟରେ ଅତି କମ୍ ସମୟରେ ଜରୁରୀକାଳୀନ ଔଷଧ, ଟିକା ଯୋଗାଇବା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୁନା ନେବା ଆଣିବାରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା। 2 କିଲୋ ଓଜନର ଔଷଧ ଓ ସ୍ୱାସ୍ଥ୍ୟସେବା ସାମଗ୍ରୀ ଧରି ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ 1000 କିଲୋମିଟର ଉଚ୍ଚତା ତଥା ଘଣ୍ଟାକୁ ପ୍ରାୟ 100 କିଲୋମିଟର ବେଗରେ ଉଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କ୍ଷମତା ରଖିଥିଲା। କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମହୁଲ ଗଛ ଏବେ ବି ଜୀବିକାର ଏକ ପ୍ରମୁଖ ଆଧାର ହୋଇ ରହିଛି। ମହୁଲ ଫୁଲ ବିକ୍ରି ପରେ ବର୍ତ୍ତମାନ ମହୁଲ ଫୁଲର ଟୋଲ୍ ସଂଗ୍ରହ କରି ଆଦିବାସୀ ପରିବାରମାନେ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ଜଙ୍ଗଲକୁ ଯାଇ ଟୋଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା ଓ ପୁରୁଷମାନେ। ପ୍ରାୟ 2 ମାସ ଧରି ଚାଲୁଥିବା ଏହି ସଂଗ୍ରହ ପ୍ରକ୍ରିୟା ଆଦିବାସୀଙ୍କ ପାଇଁ ଋତୁକାଳୀନ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ଆସିବ ବନାନୀ ହସୁଥିବା ଆମେ ଭାଇ ଆମ ଚାରିପାଖ ଲାଗିବ ଯେମିତି ସବୁଜ ସୁନ୍ଦର ଭରା ଆଖିରେ ମନରେ କେତେ ଯେ ସପନ ନୀତି ଦେଉଥିବ ଧରା ହଁ ଶ୍ରୋତା ବନ୍ଧୁ ରୋଇଲେ ଗଛ ପରିବେଶ ଆମ ହୋଇବ ସ୍ୱଚ୍ଛ ଏଇ ସ୍ୱଚ୍ଛତା ହିଁ ପବିତ୍ରତା ପବିତ୍ରତା ଆସିବ ସେତେବେଳେ ଯେତେବେଳେ ଆମେମାନେ ପୂର୍ଣ୍ଣ ମାତ୍ରାରେ ନିଜକୁ ସମର୍ପି ଦେବୁ ଗଛର ସେବାରେ ଗୋଟିଏ ଛୋଟ ଶିଶୁକୁ ଆମେ ଯେମିତି ସ୍ନେହ ଆଦର କରୁଛେ ତାକୁ ଲାଳନ ପାଳନ କରି ଭଲ ମଣିଷଟିଏ ଗଢ଼ି

0: ତୋଳୁଛେ ଠିକ ସେହିପରି ଗୋଟେ ଛୋଟ ଚାରାକୁ ଭଲ ପାଇ ବସିବା, ତାକୁ ମନ ଧ୍ୟାନ ଦେଇ ଯତ୍ନ ସହକାରେ ଲାଳନ ପାଳନ କରି ଛୋଟ ଚାରାରୁ ମହାଦ୍ରୁମରେ ପରିଣତ କରିଦେବା, ଆଉ ସିଏ ଦେବ ଆମମାନଙ୍କୁ ଜଳ ଠାରୁ ଜାଳେଣୀ ଯାଏ ସବୁ କିଛି, ଦେଖେଇବ ଜୀବନ ଆଉ ଜୀବିକାର ପଥ, ଶିଖେଇବ ଜିଇଁବାର ନୂତନ କୌଶଳ, ତା ସହିତ ସୁଖ ସମୃଦ୍ଧି ଓ ସମ୍ଭାବନାର ନୂତନ ଦିଗନ୍ତ, ଆମରି ଭଲ ପାଇବାର ବନ୍ଧନରେ ସେ ବାନ୍ଧି ହେଇଯିବ ଆପେ ଆପେ, ଆଉ ସବୁଦିନ ପାଇଁ ଆମ ସେବା କରିଚାଲିବ, ଖରା ବର୍ଷା ଶୀତ କାକରକୁ ପାଦରେ ଆଡ଼େଇ ଦେଇ ଆମ ପାଇଁ ଜୀବନ ଦେଇଦେବ, ତେଣୁ ଆସନ୍ତୁ ନା ଆମେ ବି ଜୀବନ ଦେଇଦେବା ତାରି ପାଇଁ। ବିଲ ବାଡ଼ି ହୁଡ଼ା ଠାରୁ ଆରମ୍ଭ କରି ଅନାବାଦୀ ଆଉ ପତିତ ଜମି, ସ୍କୁଲ କଲେଜ, ଖାଲି ଥିବା ସ୍ଥାନରେ ରାସ୍ତା କଡ଼ରେ ବହୁଳ ପରିମାଣରେ ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ସୁନ୍ଦର ଓ ନିରାମୟ ରଖିବାର ସଂକଳ୍ପ ନେବା ଏବେଠାରୁ। ହଁ ଶ୍ରୋତା ବନ୍ଧୁ, ଏବେଠାରୁ କାହିଁକି ନା ଜୁଲାଇ 1 ତାରିଖ ଠାରୁ 7 ତାରିଖ 7 ଦିନ ଯାଏ ଏହି ମହୋତ୍ସବ ସପ୍ତାହରେ ସାମିଲ ହୋଇ ଅତି କମ୍ରେ 7 ଦିନରେ 7ଟି ଗଛ ରୋପଣ କରି ତାକୁ ମହାଦ୍ରୁମରେ ପରିଣତ କରିବା ପାଇଁ ଶପଥ ନେବା। ପ୍ରାକୃତିକ ପର୍ଯ୍ୟାବରଣକୁ ଆଖି ଆଗରେ ରଖି ଜଣେ ସଚେତନ ନାଗରିକ ହିସାବରେ ନିଜକୁ ଏହି ପୁଣ୍ୟ କାମରେ ନିୟୋଜିତ କରିପାରିଲେ ବନ ମହୋତ୍ସବ ପାଳନର ଯଥାର୍ଥତା ଠିକ ରୂପେ ପ୍ରତିପାଦିତ ହୋଇପାରିବ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବନ ମହୋତ୍ସବ 2026। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ ଅନିଲ କୁମାର ରାୟ, ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର।
0: ଆଜି ଆଲୋଚନାର ବିଷୟ ରହିଛି ବନ ମହୋତ୍ସବ 2026 ଆମେ ଆଲୋଚନା କରିବା, ତାହେଲେ ଆପଣ ପ୍ରଥମେ କୁହନ୍ତୁ ବନ ମହୋତ୍ସବ କଣ, ଏହାକୁ ମହୋତ୍ସବର ଆଖ୍ୟା କଣ ପାଇଁ ଦିଆଯାଇଛି?
1: ସାଧାରଣତଃ ଭାବେ ଯେତେବେଳେ ବର୍ଷାର ଆଗମନ ହୁଏ ଆମେ ସମସ୍ତେ ଯେଉଁଠି ଆମର ଖାଲି ଜାଗା ଥାଏ, ନିଜ ବାଡ଼ି ବଗିଚା ହଉ ଅନୁଷ୍ଠାନ ହଉ, ବହୁ ଜାଗାରେ ଆମେ ବୃକ୍ଷରୋପଣ କରିଥାଉ ବା ଗଛ ଲଗେଇବା ପାଇଁ ଆଗଭର ହେଇଥାଉ।
0: ଆଜ୍ଞା।
1: କିନ୍ତୁ 1950 ଯୋଉ ମହାମନିଷୀ ଥିଲେ ଆମର ଭାରତ ବର୍ଷର, ସେତେବେଳେ ସେମାନେ ଜାଣିଥିଲେ ଯେ ଭବିଷ୍ୟତରେ ଏଇଭଳିଆ ପିଢ଼ିରେ ଜଳବାୟୁର ଗୋଟେ ବ୍ୟାପକ ପରିବର୍ତ୍ତନ ନିଶ୍ଚିନ୍ତ ରହିବ, ଏଣୁ ଏଇ ବୃକ୍ଷରୋପଣ ଅଭିଯାନକୁ କେମିତି ଗୋଟେ ଜନ ଆନ୍ଦୋଳନରେ ପରିଣତ କରିବା, ସେଥିପାଇଁ ତତ୍କାଳୀନ ଯିଏ ଥିଲେ ଆମର ଭାରତ ବର୍ଷର କୃଷି ମନ୍ତ୍ରୀ ଯିଏ ଥିଲେ KM Munshi, ସିଏ ଜୁଲାଇ ମାସ 1 ତାରିଖରୁ 7 ତାରିଖ ସେଇ ପ୍ରଥମ ସପ୍ତାହଟାକୁ ବନ ମହୋତ୍ସବ ସପ୍ତାହ ବୋଲି କୁହାଯାଏ। ସେଥିରେ ସେ ଯୋଉ ବୃକ୍ଷ ଲଗେଇବା ଯୋଉ କାର୍ଯ୍ୟକ୍ରମଟାକୁ ଜନ ଜାଗରଣରେ ପରିଣତ କରିବା ପାଇଁ ସିଏ ତାକୁ ଆଖିରେ ରଖିକି ଏଇଭଳିଆ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ, ଯାହା ପାଇଁ ଆମେ ପ୍ରତିବର୍ଷ ସେଇ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ହିସାବରେ ପାଳନ କରିଥାଉ। ଅନୁଷ୍ଠାନ ହଉ, ପ୍ରତ୍ୟେକ ନାଗରିକ ହୁଅନ୍ତୁ, ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳ, ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ଏବଂ ବ୍ୟାପକ ଭାବରେ ବୃକ୍ଷ ଲଗେଇବାକୁ ସେମାନେ ତାକୁ ଆପଣେଇଥାନ୍ତି। ସେଥିପାଇଁ ଏଇ କାର୍ଯ୍ୟକ୍ରମକୁ ଆମେ ବନ ମହୋତ୍ସବ କହିଥାଉ। ଅନ୍ୟ ପର୍ବପର୍ବାଣି ଯେମିତି ଆମେ ତାକୁ ପାଳନ କରୁ, ସେଇଭଳି ସବୁ ଜାଗାରେ ସବୁ ସ୍ଥାନରେ ସବୁ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ଅତି ଭଲ ଭାବରେ କରାଯାଇଥାଏ।
0: ଗଛ ଲଗେଇବାଟା ଗୋଟେ ମହୋତ୍ସବରେ କେମିତି ପରିଣତ ହେଲେ ଲୋକମାନଙ୍କର ଆହୁରି ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିବ, ସେଇ କଥାକୁ ଆଖି ଆଗରେ ରଖି ଆକୁ ଗୋଟେ ବନ ମହୋତ୍ସବର ଆଖ୍ୟା ଦିଆଯାଇଛି। ତାହେଲେ କୁହନ୍ତୁ ଏଇ ଯୋଉ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ କଣ ରହିଛି?
1: ଦେଖନ୍ତୁ, ପ୍ରକୃତି ଏବଂ ମାନବ ସମାଜ ମଧ୍ୟରେ ସନ୍ତୁଳନ ରକ୍ଷା କରିବା, ଏଇଟା ହେଉଛି ବନ ମହୋତ୍ସବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ।
0: ଆଜ୍ଞା।
1: କେବଳ ପରିବେଶକୁ ସବୁଜ ସୁନ୍ଦର କରିବାକୁ ଯୋଉ ଭାବିଥାଉ, ତା ଛଡା ଆମର ମାନବ ଜୀବନର ବା ମାନବ ସମାଜର ଯୋଉ ଆମର ମୁଖ୍ୟ ଦରକାର ଅମ୍ଳଜାନ, ଏଇଟା କେବଳ ବୃକ୍ଷ ରାଜ୍ୟ ଦ୍ୱାରା ହିଁ ମିଳିଥାଏ। ତେଣୁକରି ମାନବ ସମାଜର ପୃଥିବୀ ପୃଷ୍ଠରେ ସ୍ଥିତି ପାଇଁ ବୃକ୍ଷରୋପଣ ହେଉଛି ଅପରିହାର୍ଯ୍ୟ। ତେଣୁ ଏଇ ଆମର ଯୋଉ ମହତ ଉଦ୍ଦେଶ୍ୟ ପାଇଁ ହିଁ ଆମେ ବନ ମହୋତ୍ସବଟା କରୁଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ବୃକ୍ଷରାଜି ରହିଲେ ଜଳବାୟୁର ବର୍ତ୍ତମାନ ଯୋଉ ବ୍ୟାପକ ପରିବର୍ତ୍ତନ ହେଉଛି, ତାହା କିପରି ସନ୍ତୁଳନ ରହିପାରିବ, ମୃତ୍ତିକାର ସଂରକ୍ଷଣ ହେଇପାରିବ, ଜୈବ ବିବିଧତାର ଯୋଉ ରହୁଛି ବର୍ତ୍ତମାନ ପିଢ଼ିରେ ଯାହା ରହିଛି କେମିତି ଭବିଷ୍ୟତ ପିଢ଼ି ପାଇଁ ସମାନ ସ୍ତରରେ ରହିବ, ଯାହାକି ଆମର ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ, ଏବଂ ଆମେ ଯୋଉ କହୁଛେ ଜଳସ୍ତର କମି ଯାଉଛି ଖସି ଯାଉଛି, ତାହା କେମିତି ସ୍ଥିର ରହିପାରିବ, ଏଇ ସବୁକୁ ଆଖିରେ ରଖି ଆମର ବନ ମହୋତ୍ସବ କାର୍ଯ୍ୟକ୍ରମକୁ କରାଯାଇଥାଏ।
0: ସାର୍, ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଚାଲିଛି, ଏଇ 2026 ବନ ବିଭାଗ ତରଫରୁ କେତେ ଚାରା ବଣ୍ଟନ କରାଯିବାର ଧାର୍ଯ୍ୟ କରାଯାଇଛି?
1: ଚଳିତ ବର୍ଷ ଦେଖନ୍ତୁ ଆମର ଯୋଉ 2026 ଆର୍ଥିକ ବର୍ଷରେ ଓଡ଼ିଶାର ଜଙ୍ଗଲ ପରିବେଶ ଏବଂ

0: ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ 5,45,00,000 ଚାରା
1: ଆଜ୍ଞା
0: ଜନସାଧାରଣଙ୍କୁ ବଣ୍ଟନ ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
1: ସାର୍, କେଉଁ କେଉଁ ସ୍ଥାନ ପାଇଁ କି କି ପ୍ରକାରର ଚାରା ବଣ୍ଟନର ବ୍ୟବସ୍ଥା ହେଇଛି?
0: ଆମର ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଆମର ବିଭିନ୍ନ ପ୍ରଜାତିର ଚାରା ଜନସାଧାରଣଙ୍କର ଆବଶ୍ୟକତା ପାଇଁ ଯାହା ଦରକାର ବା ଅନୁଷ୍ଠାନ ମାନଙ୍କର ଯେଉଁ ଆବଶ୍ୟକତା ପାଇଁ ଯାହା ଦରକାର ସେହି ପ୍ରକାର ପ୍ରଜାତିର ଚାରା ଆମେ ତିଆରି କରୁଛୁ। ଆପଣ ଦେଖିବେ ଆମର ଫଳ ପ୍ରଦାନକାରୀ ଚାରା ଅଛି, ଅର୍ଥକାରୀ ପକ୍ଷରୁ ପୁଣି ଯେମିତି ଆପଣ ଶାଗୁଆନ କୁହନ୍ତୁ, ଶିଶୁ କୁହନ୍ତୁ, ପିଆଶାଳ କୁହନ୍ତୁ, ମହାଗେନ କୁହନ୍ତୁ, ଏବଂ ଫଳ ଚାରା ଯେମିତି କହିଲେ ଆପଣ ଅଁଳା ହଉ, ହରିଡ଼ା ହଉ, ବାହାଡ଼ା ହଉ, ଆମ୍ବ ହଉଛି, ପଣସ ବି ହଉଛି, ଏ ପ୍ରଜାତିର ଚାରା ବି ଆମେ କରୁଛୁ। ବିଭିନ୍ନ ଫୁଲ ଯେଉଁଦେଇକି ଆପଣ ପରିବେଶକୁ ମନୋରମ କରିଥାଏ, ପାଟଳି ହଉ, ସୁନାରୀ ହଉ, କାଞ୍ଚନ ହଉ, ଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯୋଉଟାକି ଲୋକମାନଙ୍କୁ ବଣ୍ଟନ ପାଇଁ ଆମେ ରଖିଛୁ।
1: ସାର୍, ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ଏଇ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
0: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ 1.5 ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026ର ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେଇ ଚାରାର ତିଆରି କାର୍ଯ୍ୟକ୍ରମଟା, ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡ଼ିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ ଶାଖା ପ୍ରଶାଖା ନଥିବ, ସେଇଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛରୁ ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତି କରିଥାଉ।
1: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
0: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ଠାରୁ ଆରମ୍ଭ କରି ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହେଇଥାନ୍ତି ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର ତାକୁ ନେଇ ଆମେ ଚାରା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
1: ସାର୍, ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି ଏଇ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
0: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡ ଅଛି, ଏମିତି ଆମର ଯୋଉ 50ରୁ ଉର୍ଦ୍ଧ୍ୱ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଇ ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ, ସଠିକ ଭାବରେ ସେ ଚାରା ପ୍ରସ୍ତୁତ ହେଉଛି କି ନାହିଁ ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ କରନ୍ତି ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ ଭାବରେ କରାଯାଉଛି ନା, ସେମାନେ ତାକୁ ନିରୀକ୍ଷଣ କରନ୍ତି ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ ଏବଂ ପାଖାପାଖି ଜୁନ୍ ମାସ 30 ତାରିଖ ସୁଦ୍ଧା ଏ ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ, ଯୋଉଟାକି ଆମେ ଜୁଲାଇ 1ରୁ ତାକୁ ବଣ୍ଟନକୁ ହାତକୁ ନେଇଥାଉ।
1: ଆଚ୍ଛା, ଆପଣ କହିଲେ ଯେ 5,45,00,000 ଚାରା ବଣ୍ଟା ଯିବାର ବ୍ୟବସ୍ଥା କରାଯାଇଛି, ଏତେ ସଂଖ୍ୟାରେ ଯୋଉ ଚାରା କଣ ଏଇ ବନ ମହୋତ୍ସବ ସପ୍ତାହ ଭିତରେ ବଣ୍ଟା ଯିବ ନା ନାହିଁ, ଆଉ କିଛି ଆଗକୁ ସମୟ ଅଛି, କେତେ ମାସ ପର୍ଯ୍ୟନ୍ତ କି କଣ, ଏମିତି କୌଣସି ନିର୍ଦ୍ଦିଷ୍ଟ ସମୟ ରହିଛି କି?
0: ଏଇ ବନ ମହୋତ୍ସବ ସପ୍ତାହରେ ଆମେ ତାକୁ ଲୋକଙ୍କ ପାଖରେ ଏଇ ଯୋଉ ବାର୍ତ୍ତା ପହଞ୍ଚେଇ ଥାଉ, କିନ୍ତୁ ଦେଖାଯାଇଥାଏ ଯେ ବନ ମହୋତ୍ସବ ସପ୍ତାହରେ ଅଧିକାଂଶ ଲୋକ ଆଗ୍ରହୀ ହୁଅନ୍ତି ଆସିବା ପାଇଁ, କିନ୍ତୁ ବର୍ଷା ସରିବା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏଇ ଚାରା ନବାର ବ୍ୟବସ୍ଥା ରହିଛି, ସେମାନେ ନେଇ ନିଜ ବାଡି ବଗିଚାରେ ଲଗେଇ ପାରିବେ। ଅନୁଷ୍ଠାନ ମାନଙ୍କୁ ବି ଆମେ ନିବେଦନ କରୁଛୁ ସେମାନେ ମଧ୍ୟ ନେଇକି ଲଗେଇ ପାରିବେ।
1: ଜଣେ ଯଦି ଚାହିଁବ, ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା, ସେମାନେ ଏଇ ଚାରା କେଉଁଠାରୁ ପାଇବେ?
0: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ, ସେଇ ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି ଆମେ ତାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ, ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ। ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ, ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ SHG ମା ମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଇଏ ଆମେ ଖବର ପହଞ୍ଚାଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ ଏବଂ ଆମର ସୋସିଆଲ ମିଡିଆରେ ବି ଏହାର ବହୁତ ପ୍ରଚାର ପ୍ରସାର କରାଯାଇଛି। ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ ପହଞ୍ଚା ଯାଇଛି ଯେପରି ସେମାନେ ଜାଣିପାରିବେ ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହେବ ସେଇଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି, ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯେଉଁ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯେଉଁ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ୍ ଫ୍ରି ନମ୍ବର କାର୍ଯ୍ୟ କରୁଛି, ସେଥିରୁ ବି ସେମାନେ ଏ ସୁବିଧା ଉପଲବ୍ଧ ହୋଇପାରିବେ।
1: ସେ ଟୋଲ୍ ଫ୍ରି ନମ୍ବର ଟିକେ କୁହନ୍ତୁ ଆମ।
0: ବିଭିନ୍ନ ବନଖଣ୍ଡର ନମ୍ବର ଗୁଗୁଲରେ ବି ଉପଲବ୍ଧ ଅଛି। କଟକ ବନଖଣ୍ଡ ତରଫ ଆମେ 24 ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ରଖିଛୁ, ଯେଉଁଥିରେ କି ଜନସାଧାରଣ ଚାହିଁଲେ ସେ ନମ୍ବରରେ ଯୋଗାଯୋଗ କରିପାରିବେ। ଟୋଲ୍ ଫ୍ରି ନମ୍ବରଟି ହେଲା 1800-34-5743 ଏବଂ ଲ୍ୟାଣ୍ଡ ଲାଇନ୍ ନମ୍ବର ହେଲା 06712340-0343।
1: ସେ ଟୋଲ୍ ଫ୍ରି ନମ୍ବରଟି ଆଉଥରେ କୁହନ୍ତୁ
0: 1800-34-5743 ଏବଂ ଲ୍ୟାଣ୍ଡ ଲାଇନ୍ ନମ୍ବର ହେଲା 06712340-0343।
1: ଯେଉଁ ଶ୍ରୋତାବନ୍ଧୁ ମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଆଗ୍ରହୀ ଥିବେ କଟକ ବନଖଣ୍ଡରୁ ଗଛ ସଂଗ୍ରହ କରିବା ପାଇଁ, ତାହେଲେ ଏଇ ଟୋଲ୍ ଫ୍ରି ନମ୍ବରରେ ଫୋନ୍ କରି ଯାଇକି ତାଙ୍କ ମନପସନ୍ଦର ବୃକ୍ଷ ନେଇ ଆସିପାରିବେ। ସାର୍, ଯେଉଁମାନେ ଜାଣିପାରିବେନି ତାଙ୍କ ପାଇଁ ଯୋଉ ନର୍ସରୀ କଥା ଆପଣ କହିଲେ, ସରକାରୀ ନର୍ସରୀ ନା ଯୋଉ ବେସରକାରୀ ନର୍ସରୀ ସବୁ ରହିଛି, ସେଠୁ କଣ ଯାଇକି ସେମାନେ ଆଣିପାରିବେ?
0: ଦେଖନ୍ତୁ, ବେସରକାରୀ ନର୍ସରୀ ତ ସମସ୍ତଙ୍କ ପାଇଁ ଅଛି, କିନ୍ତୁ ସରକାରଙ୍କ ତରଫରୁ ଯୋଉ ନର୍ସରୀ କରାଯାଇଛି ସେଥିରେ ସରକାର ତରଫରୁ ମାତ୍ର ଜନସାଧାରଣଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରାଯାଉଛି, ଯୋଉଟା କି ଆପଣ ଭଲ ରଖିବା ମନେ ରଖନ୍ତୁ। ବାହାରୁ ଆପଣ ଯଦି ଚାରା ଆଣିବେ, ଯୋଉ ବେସରକାରୀ ସଂସ୍ଥା ମାନେ କରିଛନ୍ତି, ହୁଏତ କିଏ ଚାରା ପ୍ରତି 20-30 ଟଙ୍କା ନଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏଇ ବୃକ୍ଷରୋପଣ ଅଭିଯାନକୁ ଏତେ ସୁନ୍ଦର ଭାବରେ କରିବା ପାଇଁ ଚାହୁଁଛନ୍ତି, ଜନସାଧାରଣଙ୍କ ପାଖରେ କିଭଳି ଭାବରେ 1 ଟଙ୍କାରେ ତ ଆଜିକାଲି କହିଲେ ବିନା ମୂଲ୍ୟରେ ଚାରା ନେଲା ଭଳି ଅଛି, ସରକାର ପ୍ରୋତ୍ସାହନ ଦଉଛନ୍ତି, ସଚେତନ କରାଉଛନ୍ତି ଜନସାଧାରଣଙ୍କୁ। ଯୋଉ ବର୍ତ୍ତମାନ ଆମର ବ୍ୟାପକ ପରିବର୍ତ୍ତନ ହଉଛି ଜଳବାୟୁର, ଭବିଷ୍ୟତ ପିଢ଼ି ପାଇଁ ତାହା ଅତ୍ୟନ୍ତ ଭୟାନକ ପରିସ୍ଥିତି ନେଇପାରେ, ସେଥିପାଇଁ ଜନସାଧାରଣଙ୍କ ପାଖରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କର ଯୋଉ ନର୍ସରୀ ଅଛି, ଜଙ୍ଗଲ ବିଭାଗ ତରଫରୁ ଯୋଉ ନର୍ସରୀ କରାଯାଇଛି, ମାତ୍ର 1 ଟଙ୍କାରେ ପ୍ରତି ପରିବାର ଗ୍ରାମାଞ୍ଚଳରେ 10 କୋଟି ପର୍ଯ୍ୟନ୍ତ ଚାରା ନେଇପାରିବେ, ସହରାଞ୍ଚଳ ଲୋକମାନେ ସେମାନେ 5 କୋଟି ଚାରା ନେଇପାରିବେ। ଆବଶ୍ୟକ ସ୍ଥଳେ ମଧ୍ୟ 100ରୁ ଉର୍ଦ୍ଧ୍ୱ ଚାରା ଦିଆଯାଇପାରେ, ଯେଉଁଠି ଆମେ ଅନୁଭବ କରିବୁ ଯେ ନାହିଁ ପ୍ରକୃତିରେ ଚାରା ନେଇ ଲୋକ ଠିକ ଭାବରେ ଲଗାଉଛନ୍ତି, ତାଙ୍କର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ତାକୁ ଅଧିକା ଚାରା ଦିଆଯାଉଛି।
1: ସାର୍, ଯିଏ ଯଦି ଚାହିଁବ କଣ ମନ ଇଚ୍ଛା ଏମିତି ଚାରା ନେଇପାରିବ ନା, ସେଥିପାଇଁ କିଛି ଗୋଟେ ପରିଚୟ ପତ୍ର କି ପ୍ରମାଣ ପତ୍ର ଦେଖେଇବା
0: ନିଶ୍ଚିତ ଭାବରେ ଦବା ପଡିବ। ଯେହେତୁ ସରକାରଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି, ପ୍ରତିବର୍ଷ ଆମେ ଯେତେବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ହେଇଥାଏ ବିଭାଗ ତରଫରୁ, ସେଥିପାଇଁ ଆମର କିଛି ଗୋଟେ ନିର୍ଦ୍ଦେଶନାମା ଆସିଥାଏ କିଭଳି ଭାବରେ ଆମେ କେଉଁ ନୀତି ନିୟମକୁ ଆଧାର କରିକି ଆମେ ଜନସାଧାରଣଙ୍କୁ ଚାରା ବଣ୍ଟନ କରିବୁ। ସେଥିପାଇଁ ଆମର ଏଇ ବର୍ଷ ଯୋଉ ନିୟମ ପ୍ରଣୟନ କରାଯାଇଛି ସେଥିରେ ଯେଉଁମାନେ ଚାରା ନେବାକୁ ଆଗ୍ରହୀ ହେବେ ସେମାନେ ନିକଟସ୍ଥ ନର୍ସରୀରେ ପହଞ୍ଚି ତାଙ୍କର ଯେକୌଣସି ଗୋଟେ ପରିଚୟ ପତ୍ର ଦେବାକୁ ପଡେ, ଯେପରି ଆପଣଙ୍କର ଆଧାର କାର୍ଡ ହଉ କି ଭୋଟର ଆଇଡି ହଉ, ଡ୍ରାଇଭିଂ ଲାଇସେନ୍ସ ହଉ କି ଆପଣଙ୍କର ଇଲେକ୍ଟ୍ରିକ ବିଲ୍ର କିଛି ପ୍ରମାଣପତ୍ର, ଯାହା ଦେଲେ ବି ଆପଣମାନେ ଚାରା ନେଇପାରିବେ।
1: ଜଣେ ଚାହିଁଲେ ସାର୍ କେତେଟା ଗଛ ନେଇପାରିବ ଆପଣଙ୍କ ପାଖରୁ, ବା କେତେଟା ଚାରା ନେଇପାରିବ?
0: ପରିବାର ପିଛା ଗ୍ରାମାଞ୍ଚଳରେ 10 କୋଟି ନେଇପାରିବେ, ସହରାଞ୍ଚଳରେ 5 କୋଟି ନେଇପାରିବେ, କିନ୍ତୁ ଆବଶ୍ୟକ ସ୍ଥଳେ ମଧ୍ୟ ବିଭାଗର ଅଧିକାରୀ ଯେତେବେଳେ ଅନୁଭବ କରିବେ ଯେ ନାଇଁ ଇଏ ବ୍ୟକ୍ତିବିଶେଷଙ୍କର ଚାରାର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ବିଚାରକୁ ନିଆଯାଏ, ଅଧିକା ଚାରା ଦିଆଯାଉଛି।
1: ଯୋଉ କ୍ଲବ ପିଲାମାନେ ଧର ଚାହିଁବେ ସେ ବୃକ୍ଷରୋପଣ କରିବା ପାଇଁ, କି ବେସରକାରୀ ସଂସ୍ଥା ସବୁ ଏନ୍ଜିଓ ମାନେ ଅଛନ୍ତି, ସେମାନଙ୍କୁ କେତେ ଦବାର ଏମିତି ପ୍ରାବଧାନ ରହିଛି?
0: ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ବେସରକାରୀ ସଂସ୍ଥା ଆସି କହିବେ ଚାରା ନେବା ପାଇଁ, ସେମାନଙ୍କର ଆମେ ପ୍ରମାଣ ଦେଖିଥାଉ ଯେ ପ୍ରକୃତରେ ଯୋଉ ଚାରା ସେମାନେ ନଉଛନ୍ତି ତାହା ଯୋଗ୍ୟ ଜାଗାରେ ଲାଗୁଛି ନା ନାହିଁ, ସଠିକ ଜାଗାରେ ଲାଗୁଛି ନା ନାହିଁ, ସେ ଆଧାରକୁ ବିଚାର କରି 150-200 ପର୍ଯ୍ୟନ୍ତ ମଧ୍ୟ ଚାରା ଆମେ ଦେଇପାରିଥାଉ। ବନଖଣ୍ଡ ଅଧିକାରୀଙ୍କର କ୍ଷମତା 1000 ଚାରା ପର୍ଯ୍ୟନ୍ତ ଅଛି, ସେ ଦେଇପାରିବେ।
1: ସାର୍, ଖାଲି ଚାରା ତ ବଣ୍ଟନ କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ କିଛି ନୀତି ନିୟମ ବି କରାଯାଇଥାଏ, ସେ ବୃକ୍ଷ ଗୁଡାକ ଯୋଉମାନେ ନଉଛନ୍ତି ସେ ଠିକ ଭାବରେ ତାକୁ ଲଗାଉଛନ୍ତି କି ନାହିଁ, ତାର ଦେଖା ରଖା କରୁଛନ୍ତି କି ନାହିଁ, ସେ ବିଷୟରେ କିଛି ଲୋକମାନଙ୍କୁ ସଚେତନ କରାଇଥାନ୍ତି କି କିଛି ଯୋଜନା ଥାଏ କି ସେ ଲୋକମାନଙ୍କୁ ବୁଝେଇବା ପାଇଁ କି ବନ ବିଭାଗର କର୍ମଚାରୀ ମାନେ ଯୋଉମାନେ ଅଧିକ ସଂଖ୍ୟାରେ ବୃକ୍ଷ ନଉଛନ୍ତି ଯାଇକି ତଦାରଖ କରନ୍ତି ଯେ ମାନେ ଠିକରେ ଲଗାଉଛନ୍ତି କି ନାହିଁ ବୋଲି?
0: ଯେଉଁମାନେ ଅଧିକା ସଂଖ୍ୟାରେ ଚାରା ନଉଛନ୍ତି ସେଥିପାଇଁ ଆମେ ଆବଶ୍ୟକ ପ୍ରମାଣପତ୍ର ତାଙ୍କଠାରୁ ମଧ୍ୟ ନେଇଥାଉ, ଯୋଉଠି ସେମାନେ ଲଗେଇବେ ସେ ଜାଗାରେ ସେମାନେ ଗାତ ଖୋଳି ସାରିଛନ୍ତି କି ନାହିଁ। ଆଜିକାଲି ତ ସମସ୍ତଙ୍କ ପାଖରେ ମୋବାଇଲ ରହିଛି, ତାଙ୍କଠାରୁ କିଛି ଫଟୋଗ୍ରାଫ ଆମେ ଚାହିଁଥାଉ। ଯେଉଁଠି ଆମର ସବୁ ଷ୍ଟାଫ ବି ଅଛନ୍ତି, ସବୁ ଜାଗାରେ ତ ଆମର କାମ କରୁଛନ୍ତି, ସ୍ଥଳ ବିଶେଷରେ ଆମେ ତାଙ୍କୁ ଉଚିତ ସ୍ଥାନ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଷ୍ଟାଫଙ୍କ ଦ୍ୱାରା ସେଟା ବି ନିରୀକ୍ଷଣ କରାଯାଏ। ଆଉ ଯେଉଁମାନେ ବ୍ୟକ୍ତିବିଶେଷ ନଉଛନ୍ତି, ଯେଉଁଠି ଆମର ନର୍ସରୀ ରହିଛି, ଲୋକମାନଙ୍କ ପାଇଁ ଗୋଟେ ସାଧାରଣ ମାର୍ଗଦର୍ଶିକା ଆମେ ମଧ୍ୟ ଦେଇଥାଉ କିଭଳି ଭାବରେ ଚାରାକୁ ନେଲେ ସେମାନେ ରୋପଣ କରିବେ ଏବଂ ତାର ମେଣ୍ଟେନାନ୍ସ ପ୍ଲାନ କେମିତି କରିବେ, ସେଥିପାଇଁ ଆମେ ସ୍ଥଳ ବିଶେଷରେ ଲୋକମାନଙ୍କୁ ସୂଚନା ଦିଆଯାଇଥାଏ।
1: ସାର୍, ପିଲାଟିଏ ବୃକ୍ଷଟିଏ ଏକ ପେଡ୍ ମା କେ ନାମ, ଏହି ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ କିପରି ପହଞ୍ଚିଥାଏ?
0: ଯୋଉ ଏକ ପେଡ୍ ମା କେ ନାମ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରେରଣାରେ ଆଗେଇ ଚାଲିଛି। 2026 ଏହି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯୋଉଟାକି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ। ସେ ଜୁନ୍ 5 ତାରିଖରୁ ଏକ ପେଡ୍ ମା କେ ନାମର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇପାରିବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ୍ ମା କେ ନାମର ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ୍ ମଧ୍ୟ ହେଉଛି, ଯେଉଁମାନେ ନେଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି। ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେ ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଉଛି।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ କି କି ପଦକ୍ଷେପ ସବୁ ନେଉଛି?
0: ଆପଣ ଯଦି ଦେଖିଥିବେ ୟୁରୋପିଆନ କଣ୍ଟ୍ରିରେ କିଭଳି ଭୟାବହତା ଦେଖାଦେଇଛି, ଯୋଉଠିକି ମାନେ ଆମର ଯୋଉ ଟ୍ରପିକାଲ କଣ୍ଟ୍ରି ଥିଲା ଭାରତ ବର୍ଷରେ ଆମେ 40-42 ଡିଗ୍ରୀ ସେଣ୍ଟିଗ୍ରେଡକୁ ଦେଖିଲେ ଭୟ କରୁଥିଲୁ, ବର୍ତ୍ତମାନ ୟୁରୋପିଆନ କଣ୍ଟ୍ରିରେ ଆପଣ ଦେଖିବେ 40 ଡିଗ୍ରୀରୁ ଉର୍ଦ୍ଧ ବର୍ତ୍ତମାନ ଟେମ୍ପରେଚର ରହୁଛି, ଯୋଉଠିକି ଜନସାଧାରଣ
1: ଥଣ୍ଡା ରହିବା
0: କଥା ଅସହ୍ୟ ହେଇଯାଇଛି, ତାଙ୍କ ପାଇଁ ଦୁର୍ବିଷହ ହେଇଯାଇଛି ବର୍ତ୍ତମାନ ତାଙ୍କର ବଞ୍ଚିବା। ତେଣୁ ଭାରତ ବର୍ଷରେ ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି, ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି। ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର SHG ମା ମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି। ଜୁଡିସିଆରି ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯୋଉ ପରିଣାମ ସମସ୍ତେ ଦେଖୁଛନ୍ତି, ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରେ, ସେଥିପାଇଁ ସମସ୍ତେ ସଚେତନ ହୋଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯୋଉ ସମସ୍ୟା ଗୁଡ଼ିକ ସମାଧାନ କରିବା ପରେ ଯୋଉ ସର୍ବୋତ୍ତମ ମାର୍ଗ ଅଛି, ସର୍ବୋତ୍ତମ ଉପାୟ ଅଛି ଯୋଉଟା ବୃକ୍ଷରୋପଣ, ସେଥିରେ ସମସ୍ତେ କିଭଳି ସାମିଲ ହେବା ସେଥିପାଇଁ ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 ମସିହାର କଣ ସ୍ୱତନ୍ତ୍ରତା ରହିଛି ଏଇ ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକତା ଦେଖିନଥିଲେ। ଜଳବାୟୁ ପରିବର୍ତ୍ତନର ଯୋଉ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 ମସିହାରେ କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯୋଉ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟାକି 2024 ମସିହାରୁ ଆମର ଏକ ପେଡ୍ ମା କେ ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି। ଆଉ ଏଇ ସଚେତନତାକୁ ଆଖିରେ ରଖି ବା ସହଯୋଗର ଯୋଉ ହାତ ସେମାନେ ବଢ଼େଇଛନ୍ତି, ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢ଼େଇଛନ୍ତି, ଅନୁଷ୍ଠାନ ଗୁଡ଼ିକୁ ମାଗଣା ଏବଂ ବ୍ୟକ୍ତି ବିଶେଷମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା, ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହବ। ବର୍ତ୍ତମାନ ଯୋଉ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି। ତେଣୁ ଲୋକମାନଙ୍କୁ ଟିକେ ଆଉ ସଚେତନ କରାଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ କିଛି କୁହନ୍ତୁ।
0: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚ ମାନଙ୍କୁ ଆମେ ଯୋଗାଯୋଗ କରିଛୁ, ଏସ୍ଏଚ୍ଜି ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ ତାକୁ ଲୋକମାନଙ୍କୁ ସଚେତନ କରିବା
1: ବୁଲା
0: ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡରେ ଯୋଉ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥି ମଧ୍ୟ ଆମେ ପୋଷ୍ଟ କରୁଛୁ ୱିଥ୍ ଡିଟେଲ ଆଡ୍ରେସ୍ ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦେଉଛୁ ଯାହାକୁ ଲୋକ ତାକୁ ଆଭେଲ କରିପାରିବେ। କଟକ ଫରେଷ୍ଟ ଡିଭିଜନ ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡ଼ା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହେଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକୁ ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ, ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ହେଉଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟିଏ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
1: ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏଇ ବନ ମହୋତ୍ସବରେ ନିଜକୁ ସାମିଲ କରିବେ କିଛି ଉପଦେଶ ଦିଅନ୍ତୁ।
0: ମୁଁ ସମସ୍ତଙ୍କୁ ନିବେଦନ କରିବି, ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ମହିଳାମାନଙ୍କୁ, ମା ମାନଙ୍କୁ, ଭଉଣୀମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ, ଅନୁଷ୍ଠାନର ସଦସ୍ୟମାନଙ୍କୁ, ସମସ୍ତେ ଏ କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ, ନିଜକୁ ନିବିଡ଼ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ 1ରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତଃ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟେ ଛୋଟ ଯେମିତି ଗୁଣ୍ଡିଚି ମୂଷା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ, ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହେଉଛେ ସେଥିରୁ ଆମେ ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
1: ଯା ହଉ ଅନିଲ ସାର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ। ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026 ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 8ଟା ପ୍ରଚାର କରୁଛୁ ପାରମ୍ପରିକ ଗୀତ କ୍ରମରେ କେତୋଟି ଛାନ୍ଦ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ନବକିଶୋର ମିଶ୍ର ଭକ୍ତଚରଣ ଦାସଙ୍କ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ବୀଣା ଦାସ ଏବଂ ଶିଶିରା ଦାସ। ଗୀତ ରଚନା କବି ସୂର୍ଯ୍ୟ ବଳଦେବ ରଥ।

ପାରମ୍ପରିକ ଗୀତକ୍ରମରେ ଶୁଣୁଥିଲେ କେତୋଟି ଛାନ୍ଦ। କଣ୍ଠଶିଳ୍ପୀମାନେ ଥିଲେ ନବକିଶୋର ମିଶ୍ର, ବୀଣା ଦାସ, ଶିଶିରା ଦାସ ଏବଂ ଭିକାରୀ ଚରଣ ବଳ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର, ଅନେକ ଅନେକ ଶୁଭେଚ୍ଛା ସହ ଆରମ୍ଭ କରୁଛୁ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ମୁଁ ଜ୍ୟୋତିରାଣୀ ପଣ୍ଡା। ଆଜିର ସୂଚୀପତ୍ରରେ ରହିଛି ସୁରେଶ ପରିଡ଼ାଙ୍କ କବିତା, ଆଦିତ୍ୟେଶ୍ୱର ମିଶ୍ରଙ୍କ ସହ ଆଳାପ ଏବଂ ତାଙ୍କର ଗଳ୍ପ, ନବୀନ ବିଶ୍ୱବନ୍ଧୁଙ୍କ ଗଳ୍ପ ଏବଂ ସମ୍ପାଦକୀୟ। ଶ୍ରୋତାବନ୍ଧୁ, ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଶାର ଆଧ୍ୟାତ୍ମିକ ଚେତନା, ସାମାଜିକ ସମନ୍ୱୟ ଓ ସାଂସ୍କୃତିକ ଐତିହ୍ୟର ମହାନ ପ୍ରତୀକ। ଶ୍ରୀଜଗନ୍ନାଥ କେବଳ ଏକ ଦେବତା ନୁହନ୍ତି, ସେ ସର୍ବଧର୍ମ ସମନ୍ୱୟ, ମାନବିକତା ଓ ବିଶ୍ୱବନ୍ଧୁତ୍ୱର ଚିରନ୍ତନ ବାର୍ତ୍ତାବାହକ। ତାଙ୍କ ଉପାସନାରେ ଜାତି, ବର୍ଣ୍ଣ, ଧର୍ମ ଓ ସମ୍ପ୍ରଦାୟର ସଂକୀର୍ଣ୍ଣ ଭେଦରେଖା ଲୁପ୍ତ ହୋଇ ସମସ୍ତଙ୍କ ପାଇଁ ସମାନ ଅଧିକାରର ମହାନ ଆଦର୍ଶ ପ୍ରତିଷ୍ଠିତ ହୋଇଥାଏ। ଜଗନ୍ନାଥ ସଂସ୍କୃତିର ଅନ୍ତର୍ନିହିତ ଦର୍ଶନ ହେଉଛି ପ୍ରେମ, ସେବା, ତ୍ୟାଗ ଓ ସମନ୍ୱୟ। ମହାପ୍ରସାଦର ପବିତ୍ର ପରମ୍ପରା ମାନବ ସମାଜରେ ସାମ୍ୟ ଓ ଭ୍ରାତୃତ୍ୱର ମହିମାକୁ ସୁଦୃଢ଼ କରେ। ରଥଯାତ୍ରା ମହୋତ୍ସବ ଏହି ସଂସ୍କୃତିର ସର୍ବୋତ୍କୃଷ୍ଟ ଅଭିବ୍ୟକ୍ତି, ଯେଉଁଠାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସମସ୍ତ ଦୂରତା ଲୟପ୍ରାପ୍ତ ହୋଇ ପ୍ରେମ ଓ ଭକ୍ତିର ଅଦ୍ୱିତୀୟ ମିଳନ ହୋଇଥାଏ। ଓଡ଼ିଆ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଚିତ୍ରକଳା ଓ ଲୋକଜୀବନର ପ୍ରତ୍ୟେକ ସ୍ତରରେ ଜଗନ୍ନାଥ ସଂସ୍କୃତିର ଗଭୀର ପ୍ରଭାବ ପରିଲକ୍ଷିତ ହୋଇଥାଏ। ଏହି ସଂସ୍କୃତି ଓଡ଼ିଶାର ଅସ୍ମିତା, ଗୌରବ ଓ ଏକତାର ଚିରନ୍ତନ ଦିବସିକା ହୋଇ ଯୁଗେ ଯୁଗେ ମାନବ ସମାଜକୁ ଶାନ୍ତି, ସହିଷ୍ଣୁତା ଓ ସହାବସ୍ଥାନର ପଥ ପ୍ରଦର୍ଶନ କରିଆସୁଛି। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ସୃଜନିକାର ପୃଷ୍ଠା ଖୋଲିବା। ପ୍ରଥମ ପୃଷ୍ଠାରେ ଆମେ ଭେଟିବା ସେହି ଯଶସ୍ୱୀ କବିଙ୍କୁ, ଆମ କେନ୍ଦୁଝର ମାଟିର ଜଣେ ଗୌରବମୟ କବି ପ୍ରତିଭାଙ୍କୁ, ଯାହାଙ୍କୁ ଦିନେ ତାଙ୍କ କାହ୍ନୁ କବିତା ଦେଇଥିଲା ଖ୍ୟାତି ଆଉ ପିନ୍ଧାଇଥିଲା କବିତାର ଗରିବମୟ ମୁକୁଟ। ସେହି ଯଶସ୍ୱୀ ସ୍ରଷ୍ଟା ଆଜି ଆମ ସୃଜନିକା ପୃଷ୍ଠାରେ କବି ସୁରେଶ ପରିଡ଼ା ମନରେ କ୍ଷୋଭ ପ୍ରକାଶ କରନ୍ତି। ତମାମ ଜୀବନ ମାର ସେବା କଲେ ବି ସୁଝି ହୁଏନି ତାର ଜଡ଼ମୂଳ ସହ ଋଣ, ଏମିତି କିନ୍ତୁ ଚାଲିଥାଏ ପ୍ରୟାସ, ଚାଲିଥାଏ ସେବା, ତଥାପି ହୃଦୟରେ ରହିଯାଏ ବାକି ହେଇ ମାତୃ ଋଣ। ତାଙ୍କ ବୟସ ଅନୁଯାୟୀ କବିତାରେ ଆମେ ବୁଝିବା ତାଙ୍କ ହୃଦୟର କଥା, ଶୁଣିବା ତାଙ୍କର କବିତା।
1: ବୟସ ଅନୁଯାୟୀ ପ୍ରେମ କଲି ଉନ୍ମାଦକ, ଉତ୍ତଳିତ ଉଦ୍ବେଳିତ ଲହରୀ ଭିତରେ, ବୟସ ଅନୁଯାୟୀ ବ୍ୟବହାର କଲି ଉନ୍ମତ ପରି ଦିନରେ ରାତିରେ, ବଦଳାଇ ଦେଖିନେଲି ରହିବାର ଜାଗା, ବଦଳାଇ ଦେଖିଲି ମଥା ଉପର ଆକାଶକୁ, ବଦଳିଗଲା ପାଦ ତଳର ମାଟି ଆଉ ନିଜ ଗୁମାନ ଭିତରର ଅବକାଶ, ବଦଳିଗଲା କାଗଜର କାରୁକାର୍ଯ୍ୟ ହାତର ଲେଖନୀ ଓ କାଳି, ବଦଳିଗଲା କାଗଜର କାରୁକାର୍ଯ୍ୟ ହାତର ଲେଖନୀ ଓ କାଳି, ବଦଳିଗଲା ଲେଖିବାର ମେଜ ଆଉ ଟେବୁଲ ଲ୍ୟାମ୍ପର ଆଲୋକ, କେତେବେଳେ ଉପରକୁ ତ କେତେବେଳେ ତଳକୁ, ବଦଳିଗଲା ପୋଷାକ ଖଦଡ଼, ସୂତା, ଖଦଖଦଡ଼ିଆ, ଝିନ, ରେଶମୀ ଓ ଉଲ, ବଦଳିଗଲା ପାଦତଳର ଚଲାବାଟ, ରାସ୍ତା ଆଉ ଛକ। ମୋ ମା, ବଦଳାଇ ପାରିଲିନି ମାଟି ତଳେ ପୋତା ମୋ ନାଭିନାଡ଼ର ଜମି, ମୋ ମା, ବଦଳାଇ ପାରିଲିନି ମାଟି ତଳେ ପୋତା ମୋ ନାଭିନାଡ଼ର ଜମି, ଆଉ ସୁଝି ପାରିଲିନି ତୁମ ଗର୍ଭାଶୟର ଋଣ ଆଜି ଯାଏ ଯାହା ମୋ ଉପରେ ବାକି ଅଛି। ତେବେ ମଝିରେ ମଝିରେ ଛୋଟ ମୋଟ ଉଧାର ସୁଝିଲି ଯାହା, ମଝିରେ ମଝିରେ ଛୋଟ ମୋଟ ଉଧାର ସୁଝିଲି ଯାହା, ଆଉ ଯାହା ଜଡ଼ମୂଳ ସହ ପରିଶୋଧ କରିବାର ଥିଲା ନିହାତି ଜରୁରୀ, ଯାହା ଜଡ଼ମୂଳ ସହ ପରିଶୋଧ କରିବାର ଥିଲା ନିହାତି ଜରୁରୀ, ତାହା ସେହିପରି ହୃଦୟରେ ରହିଗଲା ଋଣ ହୋଇ, ସେହିପରି ହୃଦୟରେ ରହିଗଲା ଋଣ ହୋଇ।
0: ତେବେ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମ ପରିସରରେ ଆମେ ପାଇଛନ୍ତି ଜଣେ ଗାଳ୍ପିକଙ୍କୁ, ଯିଏକି ଆସିଛନ୍ତି ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲାରୁ। ଆଜି ଆମେ ତାଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର। ଆଜି ଆପଣ ଆମ କାର୍ଯ୍ୟକ୍ରମର ଅତିଥି। ଆମେ ତ ଦେଖୁଛୁ ଯେ ବିଭିନ୍ନ ପତ୍ରପତ୍ରିକାରେ ଆପଣଙ୍କର ଲେଖା ସବୁ ବାହାରୁଛି, ଆପଣଙ୍କ ଗଳ୍ପ ସାଧାରଣତଃ ପାଠକୀୟ ଶ୍ରଦ୍ଧା ଲାଭ କରିଛି। ତେବେ ଆଜି ଆପଣ ଆମ କାର୍ଯ୍ୟକ୍ରମକୁ ଆସିଛନ୍ତି, ଆମ କେନ୍ଦୁଝର ଅଞ୍ଚଳର ଶ୍ରୋତାମାନଙ୍କୁ କ'ଣ ଭେଟିଦେବେ?
2: ଲୋକବିଶ୍ୱାସ ଆଧାରରେ ମୁଁ ଗପ ଲେଖିଛି, ସେଇ ଗପ ହିଁ ମୋର ସମ୍ବଳ ଯାହା ଆପଣଙ୍କୁ ଭେଟି ଦେଉଛି।
0: ପ୍ରଥମେ ଆମେ ତାଙ୍କ ଗପ ଶୁଣିବା, ତାପରେ ୟାପରେ କିଛି ଆଲୋଚନା କରିବା।
2: ବର୍ଷା ପାଇଁ ପ୍ରାର୍ଥନା। ମାଟି ଫାଟି ଚିରୁଡ଼ା ଚିରୁଡ଼ା, ଆକାଶରେ ଆଉ ମେଘ ନାହିଁ, ଗୋଟା ଶ୍ରାବଣ ମାସରେ ବି ଆକାଶରୁ ଥିପି ନାହିଁ, ବୁନ୍ଦେ ବୋଇଲେ ବୁନ୍ଦେ ପାଣି, ପୁଣି ପିଠିକୁ ବାଧିଲା ପରି ଖରା ପିଟୁଛି ଖରା, ଖରା ସହ ଦକ୍ଷିଣ ଝାଞ୍ଜି ପବନ ଦକ୍ଷିଣ ଦିଗରୁ ବହଇ ବା ହଳ ହଡ଼ା ଛାଡ଼ି ବିଦେଶ ଯା। ଏଇ ଗାଁ କ'ଣ ସାରା ଖଣ୍ଡମଣ୍ଡଳରେ ଅକାଳ ପଡ଼ିଛି ଅକାଳ, କେଉଁଠି କେଉଁଠି ଯେଉଁ ଧାନ ବିହୁଡ଼ା ହୋଇଥିଲା ସେମିତି ଅଛି, କାଦୁଅ ଉପରେ ଶୁଖିଯାଇ ତଳିଘରା ମିଆଉ ମିଆଉ କରୁଛି। ଡୁଙ୍ଗୁରି ଗାଁ କ'ଣ ସାରା ଖଣ୍ଡମଣ୍ଡଳରେ ଗୋଟେ ଶୂନଶାନ ନିରବପଣ, ମାଡ଼ି ବସିଛି ଭୂଇଁଠୁ ଆକାଶ, କାହାରି ମନରେ ସୁଖ ନାହିଁ, ସମସ୍ତଙ୍କ ମନରେ ଆଶଙ୍କା, ଏଇ ସନ ଚାଷ ଉଜୁଡ଼ି ଯିବ କି ଆଉ, ସଞ୍ଜ ଅନ୍ଧାର ଦିକି ଦିକି ହୋଇ ଗାଁ ଚୌପାଳିରେ ଜଳୁଛି ଲଲଠନ, ଗୋଟା ଗାଁ ଡକା ହକା ହୋଇ ବିଚାର ଆଲୋଚନା କରୁଛନ୍ତି କ'ଣ କରିବା ଉପାୟ। ସବୁଠୁ ଅଶୀତିପର ବୁଢ଼ା ହୁକୁଡ଼ୁ ମହାକୁଡ଼ ହିଁ ଥର ଥର ହୋଇ ଚୌପାଡ଼ିକୁ ଆସି କହିଲେ, ଏଇ ପୃଥିବୀ ଆଉ ରହିବ ନାହିଁ ରେ ପୁଏ, ମୋ ଜୀବନ କାଳରେ ଦେଖିନାହିଁ ଏମିତିଆ ଅକାଳ, ଶ୍ରାବଣ ମାସରୁ ମେଘ ଆଉ ନାହିଁ, ଅଧା ଚାଷ ଜମିରେ ରୁଆଗଡ଼ା ନାହିଁ, ଏଥକୁ ତମେ ଋଷ୍ୟଶୃଙ୍ଗ ମୁନିକୁ ଡାକି ବରଷାକୁ ଆଣ। ଚୌପାଢ଼ିରେ ବିଚାର ଆଲୋଚନା ସରଗରମ ଧରିଥିଲା, ଋଷ୍ୟଶୃଙ୍ଗ କିଏ ହେବ ଏଥିପାଇଁ ବାକ୍ ବିତଣ୍ଡା ଚାଲିଥିଲା। ଜଣେ କିଏ ଚୌପାଢ଼ିରେ ବସିଥିବା ରିଟାୟାର୍ଡ ହେଡ଼ମାଷ୍ଟରଙ୍କୁ ଋଷ୍ୟଶୃଙ୍ଗ ହେବା ପାଇଁ ପ୍ରସ୍ତାବ ଦେଲେ, ଗୌଁତିଆ ୱାର୍ଡ ମେମ୍ବର ନାହିଁ ନାହିଁ କରୁଥିବା ବେଳେ ଆଉ ଜଣେ କୃଷ୍ଣ ଗୋସାଇଙ୍କ ନାଁ ପ୍ରସ୍ତାବ ଦେଲେ ଓ ତାହା ସର୍ବସମ୍ମତ ଭାବେ ଗ୍ରହଣ ହେଲା। କୃଷ୍ଣ ଗୋସାଇଙ୍କ ନାଁ ଫାଇନାଲ ହେବା ପରେ ଋଷ୍ୟଶୃଙ୍ଗ ବାହାରିବା ପାଇଁ ତାଙ୍କର ସମ୍ମତି ଲୋଡ଼ା ଥିଲା ଓ ତାଙ୍କୁ ସବୁ ଅପେକ୍ଷା କରିଥିଲେ, କାରଣ ସେ ଭିକ୍ଷାବୃତ୍ତି କରୁଥିଲେ ଓ ଦୂର ଗାଁରେ ଭିକ୍ଷା ନେଇ ଫେରିବା ବେଳକୁ ତାଙ୍କୁ ଉଛୁର ହେବା ସ୍ୱାଭାବିକ ଥିଲା। ବୋର୍ ହୋଇ ଯାଉଥିବା ନବଯୁବକମାନେ ଚୌପାଢ଼ିର 50 ହାତ ଦୂର ଅନ୍ଧାରରୁ ଘୁଞ୍ଚି ଘୁଞ୍ଚି କଲା ବେଳକୁ କୃଷ୍ଣ ଗୋସାଇଁ ଚୌପାଢ଼ି ଆଗ ବରଗଛ ତଳ ଦେଇ ଘରକୁ ଫେରୁଥିଲେ। ସତ୍ୟଗନ୍ତିଆ ବାଟ ଗାଳି ଠିଆ ହେଲେ, ଗୋସାଇଁ ଯେମିତି ବି ହେଉ ଗାଁର ମଙ୍ଗଳ ପାଇଁ ତମେ ସତ୍ୟ କର, ତମେ କାମ କରିବ ଗୋଟେ କାମ, କାମଟା କ'ଣ ନଜାଣି ହଁ କରିବା ବି କଷ୍ଟ, ତଥାପି ଯେତେବେଳେ ଗାଁର ମଙ୍ଗଳ ପାଇଁ ସେ କହିଲେ ସତ୍ୟ ସତ୍ୟ ତ୍ରିବାର ସତ୍ୟ। ଗୋହନ୍ତିଆ କହିଲେ, ତମେ ଋଷ୍ୟଶୂନ୍ୟ ହେବ ବରଷା ଆଣିବ, ଆଉ ନା କରିବାର ଉପାୟ ବା କ'ଣ ଅଛି, ସେ ଭାବୁଥିଲେ ଚୁସ୍ତ ମିଳିବ ଖାଇବାକୁ, ଆଉ ଖୁସି ହେଉଥିଲେ, ଦୁଃଖ ବି ଲାଗୁଥିଲା ଯେ କାଲି ଆଉ ଭିକ ମାଗି ଯାଇପାରିବେନି, ଅଭାବୀ କୁଟୁମ୍ବ, ଦୁଇ ପରାଣୀ ପାଦ ଚଳେଇ ହାତ ପତେଇଲେ ଯାଇ ପୁରେ ପେଟ। ଗୋସାଇଁ କହିଲେ, ହଉ ଜରତା କିଏ ହେବ ଠିକ୍ ଠାକ୍ କର, ଆଉ ସବୁ ସଜବାଜ କର। ଏହା ମୁଁ କହି ଘର ମୁହାଁ ଯେ ଯାହାର ପଳେଇଲେ, ସଭିଏଁ ବଡ଼ ଭାଳେଣୀରେ ପଡ଼ିଯାଇଥିଲେ। ଗାଁରେ କେଉଁ ଯୁବତୀ ଝିଅ ଜରତା ହେବା ପାଇଁ ବାହାରିବ ତାହା ଚିନ୍ତାର କାରଣ ଥିଲା। ସଭିଏଁ ସମସ୍ତଙ୍କ ମୁହଁ ଚାହାଁ ଚୁଇଁ ହୋଇ ବସିଲା ବେଳକୁ ଗଣିତ ହୋଇ କହିଲା, ମୋର ଝିଅ ହିଁ ବାହାରିବ ଜରତା ହୋଇ, ଏତେ ବଡ଼ ଗାଁରେ ଯେତେବେଳେ ଅକାଳ ପଡ଼ିଛି ଜରତା ହେଲେ କ'ଣ ଝିଅ ଖରାପ ହୋଇଯିବ, ପାହାନ୍ତି ପହରର ଫୁକିଆ ତରା ଉଇ ନଥାଏ, ଗୋଟା ଡୁଙ୍ଗୁରି ଗାଁରେ ଅଧାଅଧି ଲୋକ ମାଇପ ଉଠିସାରିଥିଲେ। ସଭିଏଁ ସଜିଲ ହୋଇ ଯାଉଥିଲେ, ହେଲେ କୃଷ୍ଣ ଗୋସାଇଁ କାହିଁକି ଯେ ଘରୁ ବାହାରୁ ନଥିଲେ, କିଏ କିଏ କହିଲେ ଡରିଗଲା ବୋ ଲୋକଟା, ପୁଣି କିଏ କହିଲେ ଦେଖ ଲୁଚିଛି କି, ଥୋକେ ସତ କଥାଟା କ'ଣ ଜାଣିବା ପାଇଁ ଦେଖିବାକୁ ଗଲାବେଳେ ଗାଁ ମୁଣ୍ଡ ମଶାଣି ଦେଇ ମୁଣ୍ଡିଆ ପାହାଡ଼ ଆଡ଼କୁ, ବୈଷ୍ଣବ ପଢ଼ ଯେ ବଡ଼ି ଭୋରରୁ ଫି ଦିନ ଝାଡ଼ାଯାଏ, ସେ ହିଁ କହିଲା କୃଷ୍ଣ ଗୋସାଇଁ ବହୁବେଳ ହେଲା ମୁଣ୍ଡିଆ ଆଡ଼କୁ ଗଲେଣି, ଆଉ କାହାର ଅବିଶ୍ୱାସ କରିବାର ନଥିଲା। ଗୋଧୂଳିରେ ଭିଜି ଭିଜି ସୂରୁଜ ବନ୍ଧ ପଟରୁ ଉଇଁଲା ବେଳକୁ ଶଗଡ଼ ଉପରେ ଫୁଲ ପକା ଝାଲେଲ ଲଗାଇ ଅଠା ଦେଇ ପିଲାମାନେ ବ୍ୟସ୍ତ ଥିଲେ ତାଙ୍କ କଳା ଫୁଟେଇବାରେ, କାଗଜରେ ଝାଲେଲ ଲଗାଇ ଚକ ଆଉ ଦଣ୍ଡାକୁ ସୁଦୃଶ କରୁଥିଲେ। ଏହି ସୁଦୃଶ ହେବାକୁ ଯାଉଥିବା ଶଗଡ଼ରେ ହିଁ ଋଷ୍ୟଶୃଙ୍ଗ ମୁନି ହୋଇଥିବା କୃଷ୍ଣ ଗୋସାଇଙ୍କୁ ପାଛୋଟି ଆଣିବାର ଥିଲା, ଜଣେ କିଏ କଦଳୀ କିଣି ଯାଇଥିଲା ଓ ଆଉ ଜଣେ ଅଙ୍ଗୁର। ସମସ୍ତଙ୍କ ଆଖିରେ ଗୋଟେ ଆଶାର ଚମକ ଥିଲା ଯେ ନିହାତି ବର୍ଷା ହେବ, ବହୁଦିନରୁ ବର୍ଷା ନ ପାଇ ଧୂଳି ଧୂସରିତ ଗାଁ ଦାଣ୍ଡ ଆହୁରି ଧୂଳି ଧୂସରିତ ହୋଇଯାଇଥିଲା। ସେହି ଧୂଳିରୁ ମୁଣ୍ଡରେ ମାରି ନଟ ଗାହକ ହିଁ ପ୍ରଥମେ କୀର୍ତ୍ତନ୍ୟ ଗୀତ ଆରମ୍ଭ କଲା, ଆନନ୍ଦେ ଏକବାର ହରି ବୋଲ ହରି ହରି ବୋଲ। କମ୍ପି ଉଠିଲା ଗାଁ ଦାଣ୍ଡ। ବେଶ ପୋଷାକ ହୋଇ ସଖୀ ସହଚରୀ ସହ ଜରତା ଗାଁ ଦାଣ୍ଡକୁ ବାହାରିବା ବେଳେ ଅପେକ୍ଷା କରିଥିଲେ ନବଯୁବକ। ସେ ଏକ ଅପୂର୍ବ ଦ୍ୟୁତିରେ କାହିଁକି ଝଲସୁଥିଲା। ନିଶ୍ଚୟ ସେ ଋଷ୍ୟଶୃଙ୍ଗ ରାଇଜକୁ ଆଣି ବର୍ଷା କରେଇବ ବୋଲି ଦେଖୁ ଦେଖୁ ହିଁ ସମସ୍ତଙ୍କ ବିଶ୍ୱାସ ବଢ଼ିଯାଇଥିଲା। କୁଷ୍ଠଙ୍କୁ ସାଇଁ ସେମିତି ସେହି ପାହାଡ଼ ମୁଣ୍ଡିଆ ଉପରେ ବସିଥିଲେ ଭୋକରେ ଆଉଟୁ ପାଉଟୁ ହୋଇ। ଏତେବେଳେ ସେ ଦିକଂସା ପଖାଳ ଖାଇ ଆଉ ଚାରିଥର ଖାଇସାରନ୍ତେଣି। ସକାଳୁ ସକାଳୁ କାଠିପତର ନାହିଁ, ବସିଛନ୍ତି ମୁଣ୍ଡିଆ ଉପରେ। ପୁଣି ତାଙ୍କୁ ମୌନ ରହିବାକୁ ପଡ଼ିବ, ନହେଲେ ତପ ଭଙ୍ଗ ହେବ। କୁଆଟିଏ ତା ଥଣ୍ଟ ନୁଆଇ ମୁଣ୍ଡିଆ ମାରି ଉଡ଼ି ପଳାଇବା ବେଳକୁ ଗାଁ ମୁଣ୍ଡରୁ ମୁଣ୍ଡିଆ ଆଡ଼କୁ ପିମ୍ପୁଡ଼ି ଧାର ପରି ସମବେତ ଜନତା ଦୃଶ୍ୟ ହେଉଥିଲେ। ଆଗରେ ଆଗରେ ବେଶଭୂଷଣ ହୋଇ ଜରତା ଓ ସଖୀ ସହଚରୀ, ପଛରେ ଝାଲେର ଲଗା ସୁଦୃଶ ଶଗଡ଼, ପଛେ ପଛେ କୀର୍ତ୍ତନ୍ୟ ମଣ୍ଡଳୀ, ଗୋଟା ଖଣ୍ଡ ମଣ୍ଡଳ ଉଛୁଳି ପଡ଼ୁଛି। ଗୋଟା ଗାଁ ଶୂନ୍ୟ ହୋଇଯାଇଥିଲା ବୋଲି କୁହେ, ଫି ଘରେ ବୁଢ଼ାବୁଢ଼ୀ ଅକର୍ମଣ୍ୟକୁ ଛାଡ଼ିଦେଲେ ଆଉ କିଏ ଅଛି କି? ଗାଈ ବାଛୁରୀ ପୋଢ଼ ମଇଁଷି ଧରି ଗାଈ ଚରିଆ ବି ଆସି ମୁଣ୍ଡିଆ ତଳେ ଗୋଠ ବାନ୍ଧିଛନ୍ତି। ଜରତା ଓ ସୁଦୃଶ୍ୟ ଶଗଡ଼କୁ ନେଇ ଆସୁଥିବା ଶୋଭାଯାତ୍ରା ପାହାଡ଼ ମୁଣ୍ଡିଆ ତଳକୁ ହେଲାବେଳେ ଉଛୁଳି ପଡ଼ୁଥିଲା। ଗାହକର ବାଜଣା ସାଙ୍ଗରେ କରତାଳ ବାଜୁଥାଏ ଜୋର। ସତ୍ୟଗନ୍ତିଆ ମାସ୍ତେ ୱାର୍ଡ ମେମ୍ବର ଓଗେର ସମସ୍ତେ ପ୍ରାର୍ଥନା ମୁଦ୍ରାରେ ମୁହଁ କରି ଠିଆ ହୋଇଥାନ୍ତି ମୁଣ୍ଡିଆ ଆଡ଼କୁ। ଶୋଭାଯାତ୍ରା ପଛରେ ଥିବା ଗାଁର ନବଯୁବକମାନେ, ସେମାନେ ଚାହିଁଥିଲେ ଘନ ବାରିକ ଓ ଆଉ ଅନ୍ୟ ଅନ୍ୟ ମାନ୍ୟର ଲୋକ ଯେଉଁମାନେ ଶଗଡ଼କୁ ବାହି ଆଣିଥିଲେ ସେମାନଙ୍କୁ ଡରି ସେମାନେ ମୁଣ୍ଡିଆକୁ ଚଢ଼ୁନଥିଲେ। ଅଙ୍ଗୁର କଦଳୀ ସବୁ ସଜା ହୋଇଥିଲା ଥାଳିରେ। ଜରତା ଓ ତାର ସଖୀ ସହଚରୀ ଧରି ସେମାନେ ମୁଣ୍ଡିଆକୁ ଚଢ଼ୁଥିଲେ। 20-25 ସରିକି ଯୁବତୀ ତାଙ୍କୁ ଘେରି 25-20 ହାତରେ ଭୁଞ୍ଜାଇ ଦେଉଥିଲେ ଫଳମୂଳ। ଜରତା ମୁହଁରେ ସେ ଦେଖୁଥିଲେ ଆଶାର ଆଲୋକ। ଋଷ୍ୟଶୃଙ୍ଗ ଆଶ୍ଚର୍ଯ୍ୟ ହେଉଥିଲେ, ଯେମିତି ଆକାଶରେ ବିଜୁଳି ଚମକ ପରି ଖରା ଭିତରେ ତାଙ୍କୁ ବି ଲାଗୁଥିଲା କାଳେ ବର୍ଷା ହେବ, ବର୍ଷା ହେବ ତ ବୋଲି ପଚାରୁଥିଲା ଜରତା। ଗୋସାଇଁ କହୁଥିଲେ ନିଶ୍ଚୟ ନିଶ୍ଚୟ। ସତକୁ ସତ ଠୋ ଖରାର ଆକାଶରେ କେଉଁଠି ଥିଲା ମାଡ଼ି ଆସିଲା ପୁଳା ପୁଳା କଳାହାଣ୍ଡିଆ ମେଘ। ମେଘ ମେଘ ଭଣ୍ଡାର କୋଣକୁ ଧରି ଘଡ଼ିଟାକେ ଚୌପାଶ ଖଣ୍ଡ ମଣ୍ଡଳ ଏକ ପ୍ରକାର ଅନ୍ଧାର। ଆହୁରି ଉଛୁଳି ପଡ଼ିଲା।

ହୁଳହୁଳି ହରିବୋଲ, ଛିପା ଛିପା ହୋଇ କୋଉଠି ଥିଲା ଥିପି ପଡ଼ିଲା ବରକୋଳିଆ ଟୋପା, ମୁଣ୍ଡିଆ ତଳେ ଖୁସିରେ କୁରୁଳି ଉଠିଲେ ସମବେତ ଜନତା, ଜରତା ଓ ସଖୀ ସହଚରୀଙ୍କ ହାତର ପରସା ଫଳମୂଳ କୋଷ୍ଠ ବସାଇ ଖାଉଥିଲେ। ଖାଇ ଖାଇ ଓହ୍ଲାଇଲା ବେଳେ ମୁଣ୍ଡିଆ ତଳକୁ ବର୍ଷାର ବେଗ ବଢ଼ୁଥିଲା, ଖଣ୍ଡମଣ୍ଡଳ ଆହୁରି ଅନ୍ଧାର ଘଟିଥିଲା। ଜରତା ଓ ସଖୀ ସହଚରୀ ମେଳରେ ଋଷ୍ୟ ସଙ୍ଗମୁନି ମୁଣ୍ଡିଆ ତଳୁ ଆସି ଶଗଡ଼ରେ ବସିସାରିଥିଲେ ଓ ଅପୂର୍ବ ଉନ୍ମାଦନା ଖେଳିଯାଇଥିଲା। ଗାଁ ଲୋକ କୁହାକୁହି ହେଉଥିଲେ, ଈଶ୍ୱର ସତ୍ୟ ବୋଲି ଗୋଟେ ଚିଜ ଏଯାଏ ଅଛି ବୋ, ସତ ମନରେ ପ୍ରାର୍ଥନା କଲେ ଜାଡ଼ା କବି ଈଶ୍ୱର ଶୁଣିବେ। ହଁ ହଁ, ପଙ୍ଗୁପରାଇ ଗିରି ଲଙ୍ଘି ଯାଉଛି, ମହାପୁରୁ ଚାହିଁଲେ ଆଉ ବରଷା କ'ଣ ବୋଲ ମାନିବନି। ହଁ ହଁ ହଁ, ଏତେ ସବୁ ସତ୍ୟ ନବଯୁବକଙ୍କ ଅବିଶ୍ୱାସ ଥିଲା, ତାଳ ତଳକୁ ଯିବା ବେଳ ଆଉ ତାଳ ପଡ଼ିବା ବେଳ ହୋ ବୋଲି ସେମାନେ କହୁଥିଲେ। ଋଷ୍ୟଶୃଙ୍ଗ ମୁଣ୍ଡିଆ ତଳକୁ ଓହ୍ଲାଇବା ପରେ ବର୍ଷା ଆହୁରି ବଢ଼ି ଚାଲିଥିଲା, ବର୍ଷା ବର୍ଷା ବର୍ଷା। ସେଇ ଶଗଡ଼ରେ ସେମିତି ସେ ବସିଥିଲେ, ବର୍ଷାର ଗତି ଏତେ ତୀବ୍ରତର ଥିଲା ଯେ ମୂଷଳଧାରା ଆକାଶରୁ ନିଗିଡ଼ିବାକୁ ଲାଗିଲା। ଶଗଡ଼ରେ ଲାଗିଥିବା ଶେଷ ଝାଲେର ଖଣ୍ଡିକ ବର୍ଷାରେ ତିନ୍ତି ଉଡ଼ି ଯାଉ ଯାଉ ଗାଁ ଲୋକ କୃଷ୍ଣ ଗୋସାଇଙ୍କୁ ଶଗଡ଼ ଉପରେ ଛାଡ଼ି ଗାଁକୁ ଦୌଡ଼ିବାକୁ ଲାଗିଲେ। ବିଜୁଳିର ଚକ୍ ଚକ୍ ମକ୍ ମକ୍, ଆକାଶ ଫାଟକ ପଡ଼ିବ କି ଆଉ, ବର୍ଷା ଆଉ ବର୍ଷା ଭିତରେ କେହି ନାହିଁ। ଏକୁଟିଆ ଥରଥର ଶଗଡ଼ରେ ବସିଛନ୍ତି କୃଷ୍ଣ ଗୋସାଇ, ଥରି ଯାଉଛି ତାଙ୍କ ଗୋଡ଼ ହାତ ଅଷ୍ଟାଙ୍ଗ ଶରୀର, ଆଗକୁ କିଛି ବୋଇଲେ କିଛି ଦୃଶ୍ୟ ହିଁ ନାହିଁ। ବିଜୁଳିର ଚମକରେ ଖାଏ ଖାଏ ବାରି ହୋଇ ପଡ଼ୁଛି ଗାଁରୁ ମୁଣ୍ଡିଆକୁ ବୁଲି ବାଙ୍କିଥିବା ଚଲାବାଟ। ସେଇ ବାଟରେ ପତର ଛତାଟେ ମୁଣ୍ଡ ଉପରେ ଘୋଡ଼େଇ ଛୋଟ ବାଳକ ଜଣେ ଆସୁଛି, କୃଷ୍ଣ ଗୋସାଇ ଆବିର୍ଭୂତ ହୋଇପଡ଼ିଲେ। କଣ ଇନ୍ଦ୍ରଦେବ ବାଳକ ବେଶ ଧରି ମର୍ତ୍ତକୁ ଓହ୍ଲାଇ ପଡ଼ିଲେ କି ଆଉ, ସେଇ ବାଳକ ଜଣକ ତାଙ୍କ ପାଖକୁ ଆସି ଶଗଡ଼ ଉପରେ ବସି ତାଙ୍କ ଉପରେ ପତର ଛତାଟା ଘୋଡ଼େଇ ଦେଲା। ସେ ବି ଥୁରୁ ଥୁରୁ ଥରି ଯାଉଥାଏ, ହେଲେ ତା ଆଖିରେ କୁନି ଆଖିରେ ଥାଏ ଆତ୍ମବିଶ୍ୱାସ, ଯାହା ବିଜୁଳିର ଚମକଠୁ ବି ଆହୁରି ଚକ୍ ଚକ୍। କୃଷ୍ଣ ଗୋସାଇ ତାଙ୍କୁ ଚିହ୍ନିପାରି କହିଲେ, ସିଏ ଦ୍ୱିତୀୟ ଗାଁର ଗାଈ ଚରିଆ। ଗୋଟେ ଆଶ୍ଚର୍ଯ୍ୟ ଭାବ ନେଇ ଛତା ତଳେ ତାକୁ କୁଣ୍ଡେଇ ଧରି ଗୋସାଇ ପଚାରିଲେ, କାହାଠୁ ପାଇଲୁ ଏଇ ପତର ଛତା? ଅତି ସହଜିଆ ଭାବରେ ସରଳ କଣ୍ଠରେ ଥରି ଥରି ବାଳକ ଜଣକ କହିଲା, ମୁଁ ଗାଈ ଚରେଇ ଆସିଲା ବେଳେ ଛତା ଧରି ଆଇଥିଲି, ଜାଣିଥିଲି ବର୍ଷା ହବ। ଗୋସାଇ ସେଇ ବାଳକ ଆଗରେ ଛୋଟଠୁ ଛୋଟ ହୋଇଯାଉଥିଲେ। ତା ସମବୟସ୍କ ପରି ଅବୁଝା ଭାବରେ ତାକୁ ପଚାରିଲେ, କେମିତି ଜାଣିଲୁ ବର୍ଷା ହବ ବାପା? ହସିଲା ସେ, ହସି ହସି ସହଜ ଭାବେ କହିଲା, ତମେ ଋଷିମୁନି ହୋଇ ବସିଛ ବୋଲି ଜାଣିଲି ବର୍ଷା ହବ। ତା ଉତ୍ତର ଶୁଣି ଗୋସାଇ ଆମୋଦିତ ହୋଇଗଲେ, ଯେମିତି ଏତେ କାଳ ଯାଏଁ ସେ ନିଜକୁ ନିଜେ ଚିହ୍ନି ନଥିଲେ, ଜାଣିନଥିଲେ, ଏଇ ବାଳକ ହିଁ ତାଙ୍କୁ ଚିହ୍ନେଇଲା ସେ କିଏ। ଖୁସି ଗଦଗଦ ଗୋସାଇ ତା ଭିଜା କପାଳ ଉପରେ ଛୋଟ ବୋକ ଦେଇ କହିଲେ, ତୋ ବିଶ୍ୱାସ ହିଁ ବର୍ଷା ଆଣିଦେଲା ରେ ବାପା, ବିଶ୍ୱାସ ହିଁ ପ୍ରାର୍ଥନା।

0: ତେବେ ଶ୍ରୋତାବନ୍ଧୁ, ଆଦିତ୍ୟେଶ୍ୱର ମିଶ୍ରଙ୍କଠାରୁ ଗଳ୍ପଟିଏ ଶୁଣିଲେ। ଏଥର ଆପଣ ନିଶ୍ଚିତ ଭାବରେ ଚାହୁଁଥିବେ ଗାଳ୍ପିକଙ୍କ ସମ୍ପର୍କରେ କିଛି ଜାଣିବା ପାଇଁ। ଏଥର ଆପଣ କୁହନ୍ତୁ, ଆପଣଙ୍କ ଘର କେଉଁଠି?
1: ମୁଁ ସୁବର୍ଣ୍ଣପୁର ଜିଲ୍ଲାରେ ରହେ।
0: ତେବେ ଏଇ ଯୋଉ ଲେଖାଲେଖି ଆପଣ କେବେଠୁ ଆରମ୍ଭ କଲେ?
1: ମୁଁ ଲେଖାଲେଖି ଚତୁର୍ଥ ପଢିବାଠୁ ଆରମ୍ଭ କଲି। ବହୁତ ଛୋଟ ଥିଲି, ଛୋଟ ଥିଲା ବେଳେ ମୁଁ ଛୋଟ ଛୋଟ କୁନି କୁନି କବିତା ଛୋଟ ଗପ ଲେଖିଥିଲି, ତାପରେ ଏମିତି ଚାଲିଛି ଲେଖା। ଆଉ
0: ଏଇ ଲେଖା ପାଇଁ ଆପଣ ପ୍ରେରଣା କେଉଁଠୁ ସବୁ ପାଆନ୍ତି?
1: ପ୍ରେରଣା ମୁଁ ସବୁଠୁ ପାଇଛି, ଗଛଠୁ ପାଇଛି, ପତ୍ରଠୁ ପାଇଛି, ବୁଢ଼ୀମାଠୁ ପାଇଛି, ଭାଇମାଠୁ ପାଇଛି, ସବୁଠୁ ପାଇଛି ପ୍ରେରଣା। ସବୁଠି ଅଛି, ସାଇକେଲର ସ୍ପୋକରେ ବି ପ୍ରେରଣା ଅଛି। ତେବେ ଲେଖିବା ଲୋକ କିଭଳି ଲେଖିବ ଏବଂ ଦେଖିବ ଏବଂ ଦେଖିକି ଲେଖିବ ସେ।
0: ଆପଣ ଦୃଷ୍ଟିଭଙ୍ଗୀ କଥା କହୁଛନ୍ତି, ପ୍ରଥମେ ଆପଣ କଣ ଲେଖିଥିଲେ ଆଉ ଲେଖିସାରିବା ପରେ ସେ ଲେଖାକୁ କାହାକୁ ଦେଖେଇଲେ?
1: ପ୍ରଥମରେ କାହାକୁ ଦେଖିଲି ଏମିତି ବି ମନେ ନାହିଁ। ପ୍ରଥମରେ ସାର୍ଙ୍କୁ ଦେଖେଇଲି, ଆମ ସାଙ୍ଗମାନଙ୍କୁ ପଢେଇଲି, ତାପରେ ମାଆକୁ ଦେଖେଇଲି, ସେତେବେଳେ ସବୁଠି ବାହାବା ଦେଲେ।
0: ତେବେ ସେସବୁ ଶୁଣି ଆପଣଙ୍କର ଉତ୍ସାହ ବଢିଲା ଆଉ ଆପଣ ଲେଖିଲେ। ତେବେ ଏଇ ଯୋଉ ଗଳ୍ପ ଲେଖା ଆପଣ କେବେଠୁ ଆରମ୍ଭ କଲେ?
1: ଗଳ୍ପ ଲେଖା ରୀତିମତ ଭାବରେ ଆରମ୍ଭ କଲି ମୁଁ 90 ମସିହା ପରେ, ଯେତେବେଳେ ମୁଁ ପଢୁଥିଲି +3 ପଢୁଥିଲି, ଶେଷ ବର୍ଷରେ ମୋ କଥା ପତ୍ରିକାରେ ବାହାରି ସାରିଥିଲା।
0: ସେତେବେଳେ ଆପଣଙ୍କର କେମିତି ଥିଲା ପାଠକୀୟ ଆଦୃତି?
1: ପ୍ରଥମ ଗପ ଯେତେବେଳେ ପ୍ରକାଶିତ ହେଲା ମୁଁ ଆଉ ଗୋଟା ରାତି ଶୋଇ ନଥିଲି, ଭାବିଲି ଗୋଟେ ବିରାଟ ଲୋକ ହେଇଗଲି, ଲେଖକ ହେଇଗଲି ବୋଲି ଭାବୁଥିଲି।
0: ପାଠକ ମାନଙ୍କ ପାଖରୁ କିଛି ଚିଠି ଆସିଥିବ, ସେତେବେଳେ କେମିତି ଲାଗେ ଆପଣଙ୍କୁ?
1: ହଁ, ଚିଠି ତ ବହୁତ ଆସେ, ସେତେବେଳେ ବି ବେଶୀ ଚିଠି ଆସୁଥିଲା, ଏତେ ମୋବାଇଲ ଫୋବାଇଲ ଏମିତି ନଥିଲା, ସେତେବେଳେ ଗୁଡ଼ାଏ ଚିଠି ଆସୁଥିଲା, ପ୍ରାୟ ଗୋଟେ ଗପରେ ନିହାତି 10-15 ଚିଠି ମିଳୁଥିଲା। ବୁଝିଲା, କିଛି ଲୋକ ରାଗ ବି ଲାଗୁଥିଲା, କିଛି ଲୋକ ସଦାସଦ କରି ବି ଲେଖୁଥିଲେ, ପାଠକୁ ଯାହା ଲାଗିଲା ସେମାନେ ଲେଖିବେ।
0: ତେବେ ପ୍ରଥମ କରି ଆପଣ ଯୋଉ ଗଳ୍ପ ବହିର ସଂକଳନ କେବେ ପ୍ରକାଶ କଲେ?
1: ମୋର ସଂକଳନ ମନେ ନାହିଁ, ତଥାପି 2000 ମସିହା ପରେ ପ୍ରକାଶିତ ହେଲା ଗୋଚିନା ବୋଲି ଗୋଟେ ଗଳ୍ପ ସଂକଳନ।
0: ଆପଣ

0: କେବଳ ଗଳ୍ପ ସଂକଳନ କରିଛନ୍ତି ନା ଆଉ କିଛି ଲେଖିଛନ୍ତି?
1: ମୁଁ ଉପନ୍ୟାସ ଲେଖିଛି, ଛୋଟ ଉପନ୍ୟାସ ନା ଏବେ ତ ଗୋଟେ ଲେଖିଛି, ଧାନ ଧାନ ଧାନ, ତା ଆଗରୁ ଲେଖିଥିଲି ସୁଅରେ ଲୁହରେ, ଚାରି ପାଞ୍ଚ ଜଣ ଲେଖି ସାରିଲେଣି।
0: ମାଟି ଆଉ ମଣିଷର କଥା ଆଉ ମାଟିର ଭାଷା, ଏ ହେଉଛି ଆପଣଙ୍କ ଗଳ୍ପର ସ୍ୱତନ୍ତ୍ରତା, ଏମିତି କଣ ପାଇଁ?
1: ହଁ, ଏଇଟା ହେଲା ମୋ ଗଳ୍ପର ସ୍ୱତନ୍ତ୍ରତା ଯାହା କହୁଛନ୍ତି, ସେଇଟା ମୁଁ ସ୍ୱୀକାର କରୁଛି। ଏହା ଯେ ମୁଁ ଯୋଉଠି ବଞ୍ଚୁଛି, ମୋ ଗାଁରେ ବଞ୍ଚୁଛି, ଏବଂ ସେଇଠି ମୋ ଆଖପାଖର ଘଟୁଥିବା ଘଟଣାବଳୀ ଏବଂ ମୁଁ ଭୋଗୁଥିବା ସମୟକୁ ମୁଁ ବହୁତ ତୀବ୍ର ଭାବରେ ଅନୁଭବ କରିପାରୁଛି, ସେଇଟା ହିଁ ମୋର ସମ୍ବଳ ଯାହାକୁ ମୁଁ ଅଙ୍ଗେ ନିଭେଇଛି, ସେ କଥାଟି ମୁଁ ସ୍ପଷ୍ଟ ଭାବରେ କହିପାରୁଛି। ଧରନ୍ତୁ ଆପଣ ମୋତେ କର୍ପୋରେଟ୍ ସେକ୍ଟରର କଥା ପଚାରିବେ, ସେଇ ଚରିତ୍ରକୁ ନେଇ ମୁଁ ଗପ ଲେଖି ପାରିବିନି।
0: ତେବେ ଏଇ ଯୋଉ କହିଲେ ଆପଣ ଗଳ୍ପ ବର୍ଷା ପାଇଁ ପ୍ରାର୍ଥନା, ଗୋଟେ ମାଟି ପାଇଁ ଜୁଡୁବୁଡୁ ମଣିଷ ଜୀବନର ଚିତ୍ରଟିଏ, ଏଇଟି ଆପଣ କେଉଁଠୁ ପାଇଲେ?
1: ମାନେ ସବୁ ଚରିତ୍ର ହିଁ ଜୀବନ୍ତ, କୁଷ୍ଠ ମରିଗଲେଣି, ସେ କୁଷ୍ଠ ବି ଥିଲେ ମୋ ପିଲାବେଳର କଥା, ଏବଂ ସେଠି ଜଳତା ବି ବାହାରିବା ପାଇଁ ଗୋଟେ ଝିଅ ଥିଲା, କିନ୍ତୁ ଏବେ ରାଜି ହଉନାହାନ୍ତି, ଏବେ ଋଷସଙ୍ଗ ମିଳୁନାହାନ୍ତି, ଏମିତି ସତ୍ୟବାନ ସଚ୍ଚରିତ୍ରବାନ ଲୋକ, ଏବଂ ଏବେ ଜଳତା ପାଇଁ ବି କେହି ହୁଏତ ରାଜି ହେବେ ନାହିଁ। ଏଇଟା ମୋ ଆଖି ଦେଖା ଘଟଣା ଏବଂ ଅଙ୍ଗନି ଭାବେ
0: ଆପଣ ବାସ୍ତବ ଜିନିଷ ଦେଖି ତାକୁ ଗଳ୍ପରେ ଫୁଟେଇଛନ୍ତି। ତେବେ ବର୍ତ୍ତମାନର ସମସାମୟିକ ଗଳ୍ପ ଧାରାରେ ଆପଣ କେଉଁ ଗାଳ୍ପିକଙ୍କୁ ବେଶୀ ପସନ୍ଦ କରନ୍ତି?
1: ବର୍ତ୍ତମାନ ଗଳ୍ପରେ ଜ୍ୟୋତିନନ୍ଦ, ଅଜୟ ସ୍ୱାଇଁ, ଭୀମ ପୃଷ୍ଟି, ଏମିତି ଅନେକ ଲେଖୁଛନ୍ତି, ସତ୍ୟପ୍ରିୟ ମହାଳି, ବହୁତ ଭଲ ଲେଖକ ଅଛନ୍ତି। ଲେଖିବା ଭିତରେ ବିନୋଦ ପ୍ରଜ୍ଞା ତ୍ରିପାଠୀ, ପାରମିତା ଆଉ ସରୋଜିନୀ ସାହୁ, ଏମାନେ ବି ଏବେ ଆଗଧାଡ଼ିରେ ଅଛନ୍ତି। ତେବେ ଗୁଡ଼ାଏ ଲେଖକ ଅଛନ୍ତି, ମୁଁ ଗୁଡ଼ାଏ ଲୋକଙ୍କ ନାଁ ତ କହିହେବନି, କିନ୍ତୁ ଭଲ ଗଳ୍ପର ଧାରା ଏବେ ଠିକ୍ଠାକ୍ ଅଛି ବୋଲି ମୋ ଧାରଣା।
0: ତେବେ ଶେଷରେ ପଦେ କୁହନ୍ତୁ ଆମ ପାଠକମାନଙ୍କୁ, ଆମ ଶ୍ରୋତାମାନଙ୍କୁ।
1: ମୁଁ ଶ୍ରୋତାମାନଙ୍କୁ ଏତିକି କହିବି ଯେ ଶ୍ରୋତାମାନେ ଅନ୍ତତ ସାହିତ୍ୟ ପ୍ରତି ରୁଚି ରଖିଥାନ୍ତୁ ଏବଂ ସବୁଦିନ ଆପଣଙ୍କ କାର୍ଯ୍ୟକ୍ରମ ଶୁଣନ୍ତୁ। ନମସ୍କାର।
0: ଆଉ ଜଣେ ପଶ୍ଚିମ ଓଡ଼ିଶାର ଯୁବକବି, ତାଙ୍କ କବିତାରେ ଥାଏ ରୋମାଣ୍ଟିସିଜମ, ଥାଏ ଏକ ନିଆରା ଭାବ। କଥା ଦିଅ ଆଉ କେବେ ଏକା ଏକା ଆସିବନି, ଆସିବ ଯଦି ଖବର ଦେବ ନିଶ୍ଚୟ, ମୁଁ ତୁମକୁ ସସନ୍ମାନେ ପାଛୋଟି ଆଣିବି ମୋ ଶବ୍ଦପୁଞ୍ଜିକୁ। ଏଭଳି ଏକ ସୁନ୍ଦର ସମନ୍ୱୟବାଦୀ କବିତା ଭିତରେ ଆମେ ଭେଟିବା ଯୁବକବି ନବୀନ ବିଶ୍ୱବନ୍ଧୁଙ୍କୁ, ଏକା ଏକା ଆସିବନି କବିତାରେ।
2: ଏମିତି ଏକା ଏକା ଖୋଜୁ ଖୋଜୁ ନିଜକୁ, ଯିବାକୁ ପଡ଼ିଲା ଆଗକୁ ଆଗକୁ, ଡେମ୍ଫର ସବୁଜ ପାଚେରୀ ଡେଇଁଗଲି ସୁଗନ୍ଧିତ ପିଲାଳିଆପଣ, ପାହାଡ଼ର ଜରାୟୁରେ ଡେଇଁଗଲି ଝରଣାର ଭୃଣ, ଋତୁର ପୋଷାକ ଫିଙ୍ଗିଦେଲି ଦୂରକୁ ଆଗେଇ ଗଲି ଆଗକୁ, କେତେ ଦୃଶ୍ୟ କେତେ ଦିନ ଛାଡ଼ି ଆସିଲି ପଛରେ ମନେ ନାହିଁ, ଦିଗନ୍ତର ଅନ୍ଧାରରେ କେଉଁଠି ହାବଡ଼ିଲି ଆଲୋକର ଶିଶୁ ମନେ ନାହିଁ, ଏମିତି ନିର୍ବିକଳ୍ପ ଘୁରିଲି ବହୁକାଳ, ଡେଇଁଗଲି ରକ୍ତ ହାଡ଼ ପାଉଁଶର ଘର, ଶୂନ୍ୟତାର ଅଗଣାରେ ପାଦ ଦେଲି ପଛକୁ ଚାହିଁଲି, ଠାବ କଲି ନିଜ ପରି ଜଣେ ମଣିଷ ତମକୁ, ତମ ସହ ଏବେ ଆଗେଇ ଯିବି ଆଗକୁ, ତମ ସହ ଏବେ ଆଗେଇ ଯିବି ଆଗକୁ। କଥା ଦିଅ ଏମିତି ଆଉ ଏକା ଏକା ଆସିବନି କେବେ ବି, ଆସିବା ଆଗରୁ ଖବର ଦେବ। କଥା ଦିଅ ଏମିତି ଆଉ ଏକା ଏକା ଆସିବନି କେବେ ବି, ଆସିବା ଆଗରୁ ଖବର ଦେବ। ତମକୁ ପାଛୋଟି ଆଣିବା ପାଇଁ ଷ୍ଟେସନରୁ ପଠେଇ ଦେବି ମୁଁ ବିଶ୍ୱସ୍ତ ଶବ୍ଦପୁଞ୍ଜ, ତଥାପି ସତର୍କ ହୋଇ ଆସିବ। ରାସ୍ତା କଡ଼ର ଆଲୁଅମାନେ ଜଳି ଉଠନ୍ତି ଏବେ ଦିନଠାରୁ ଦିନ ଯାଏ, ଜାଣ ଯେହେତୁ ଗଳିମାନଙ୍କରେ ଅନ୍ଧାରୁଆ କୋଣ ଖୁବ୍ ଥାଏ, ଓ ସେଇଠୁ ହିଁ ଗୁଳି କିମ୍ବା ହାତ ବୋମା ଛୁଟି ଆସିଥାଏ। ଏବେ ଆଉ ଏ ସହର ଆଗର ସହର ହୋଇ ରହିନି, ଏବେ ଆଉ ଏ ସହର ଆଗର ସହର ହୋଇ ରହିନି, ପୁରୁଣା କାଳିଆ ଶାନ୍ତ ସୁଧୀର ମଣିଷମାନେ ଶଯ୍ୟାଶାୟୀ କିମ୍ବା ମରିସାରିଲେଣି, ଏବେ ଏଠି ରାସ୍ତାରେ ଚାଲିବାକୁ ବି ଲାଗୁଛି ଡର, ଯାଇ ହୁଏ ନା ପ୍ରାର୍ଥନା ପାଇଁ ମନ୍ଦିର ମସଜିଦ କିମ୍ବା ଗିର୍ଜା ଗୁରୁଦ୍ୱାର, ସନ୍ଧ୍ୟାରେ କୁତୁହଳୀ ଅନ୍ୟ ମନସ୍କ ଚାଲି ଚାଲି, ଚୋବେଇ ହୁଏନି ବାଦାମ କି ଟାଣି ହୁଏନି ବିଡ଼ି, ଏ ସହର ପଣବନ୍ଦୀ ଅନ୍ଧ ସନ୍ତ୍ରାସର, ଦିନସାରା ଏଠି ଗୁଳିଗୋଳାର ଉତ୍କଟ ଶବ୍ଦରେ ଫାଟି ପଡ଼ୁଥାଏ କାନ, ରାସ୍ତାରେ ରାସ୍ତାରେ ସୈନ୍ୟଙ୍କ ପ୍ୟାରେଡ଼ ଚାଲି ଯାଉଥାଏ।

ପୋଲିସର ହୁଇସିଲ୍ ଚାଲିଯାଉଥାଏ, କେଉଁଠି ନା କେଉଁଠି କେହି ଅଭାଗା ଲୋକ ମରିଯାଉଥାଏ। କଥା ଦିଅ, କଥା ଦିଅ, ଏମିତି ଆଉ ଏକା ଏକା ଆସିବନି କେବେ ବି। ଆସିବା ଆଗରୁ ଚିଠି ଦେବ, ଯେମିତି ଷ୍ଟେସନକୁ ପଠେଇବି ବିଶ୍ୱସ୍ତ ଲୋକ, କିମ୍ବା ନିଜେ ଯିବି ଓ ତମକୁ ଲୁଚେଇ ରଖି ଛାତି ଭିତରେ ନେଇ ଆସିବି। ତମକୁ ଲୁଚେଇ ରଖି ଛାତି ଭିତରେ ନେଇ ଆସିବି। ଯାହା ଦେବାର ଅଛି ଦିଅ, ଯାହା ଦେବାର ଅଛି ଦିଅ, ଦେଇଦିଅ। ଭେଟିବା ସଙ୍ଗେ ସଙ୍ଗେ ଦେଇଦେବି ବୋଲି ଭାବିଥିବା ପାପ ଫଳ, ନିରୁତା ନିରପେକ୍ଷ ପୁଣ୍ୟର ସଜ ଫୁଟା ଫୁଲ। ଯାହା ଦେବାର ଅଛି ଦିଅ, ଦେଇଦିଅ। ଯାହା ଦେଇପାରିନ କାହାକୁ ବି ପ୍ରେମରେ ହେଉ କି ଘୃଣାରେ, ଯାହା ଦେଇପାରିନ କାହାକୁ ବି ପ୍ରେମରେ ହେଉ କି ଘୃଣାରେ, ସହଜରେ ସହଜାତ କରୁଣାରେ ଦିଅ ସେଇ ଅବ୍ୟକ୍ତ ଆତୁର ଦେୟ। ମୁଁ ତାକୁ ଆଦରି ନିଏ ଅଲକ୍ଷ୍ୟରେ। ବହି ଯାଉ ଯାଉ ନିଜକୁ ସମର୍ପି ଦିଅ ନଈ, ବହି ଯାଉ ଯାଉ ନିଜକୁ ସମର୍ପି ଦିଅ ନଈ। ତମେ ସିଏ ଜଡ଼ରେ ଯିଏ ଜୀବନ ରୂପେ ସଞ୍ଚରଇ, ବିସ୍ତାର ପଣରେ ତମେ ଆକାଶ, ତମକୁ ମାପିବାକୁ ଡେଣା ମୋର କାହିଁ। ଏବେ ମୋର ଦିନ ରାତି ଦାନଭାରରେ ବକ୍ରମେରୁ ବିପ୍ରଗତି, ଏବେ ମୋର ଦିନ ରାତି ଦାନଭାରରେ ବକ୍ରମେରୁ ବିପ୍ରଗତି। ଆଉ ଏକ ଲୋଭର ଡାକରେ ପାଦ ଖୋଜେ ବାଟ ଛଟପଟ। ଯାହା ଦେବାର କଥା ଦେଇଦିଅ, ଯାହା ଦେବାର କଥା ଦେଇଦିଅ। ବିନ୍ଦୁଏ ଲୁହ ବିଷମ ଅଭିଶାପ ବା ସିନ୍ଧୁଏ ସ୍ନେହ, ଯାହା ଦେବାର କଥା ଦେଇଦିଅ। ଏଠି ଏଇ ନଈକୂଳରେ ଭେଟ ହେବାର ଥିଲା ଆମର, ହେଲା ନାହିଁ। ଏଠି ଏଇ ନଈକୂଳରେ ଭେଟ ହେବାର ଥିଲା ଆମର, ହେଲା ନାହିଁ। ତମେ ଦୂରରେ ଦୂରରେ ଏତେ କାଳ ଅପରିଚିତ ପରି ରହିଲ, ଜାଣିନଥିଲି ବହିବ ଏତେ ପବନ ଓ ଉଡ଼େଇ ନେବ ଦେହରୁ କଙ୍କାଳ। ଗଛରୁ ପତ୍ର ଖସିବା ପରି ଖସିଯାଏ ଆୟୁଷ, ଗଛରୁ ପତ୍ର ଖସିବା ପରି ଖସିଯାଏ ଆୟୁଷ। କ୍ରମଶଃ ସ୍ୱପ୍ନ ଶେଷ, ସୁଖାଏ ସଂସାର ସହ ଏବେ ଆମ ଆପ୍ରାଣ ସଂଘର୍ଷ। ଅନେକ ପଛରେ ରହିଯାଇଛି ସୁନା କ୍ଷେତ ପ୍ରେମିଳପଣତ, ଅନେକ ପଛରେ ରହିଯାଇଛି ସୁନା କ୍ଷେତ ପ୍ରେମିଳପଣତ। ରହିଯାଇଛି ଶବ୍ଦମାନଙ୍କର ଟ୍ରେଞ୍ଚ ଓ ଟାୱାର, ଏବେ ଆଉ ପାଖରେ ନାହିଁ ଗୀତ ଅତୀତ। ଏବେ ତ ପ୍ରତିପାଦରେ ଅଂଶୁଘାତ, କଂଥା ଭିତରେ କନକନି ଶୀତ। ଲୋଡ଼ା ନାହିଁ କାହାର ପ୍ରେମ ଘୃଣା କି ଅନୁଗ୍ରହ, ଏବେ ତ ଆମେ ପଥର ପରି ବିଗତ ସ୍ପୃହ। ଲୋଡ଼ା ନାହିଁ କାହାର ପ୍ରେମ ଘୃଣା କି ଅନୁଗ୍ରହ, ଏବେ ତ ଆମେ ପଥର ପରି ବିଗତ ସ୍ପୃହ। ଆମେ ଏବେ କ୍ଷୁଧିତ ଅଜଗର, ଆତ୍ମମନସ୍କ ଦୁଃଖ ସହ ବିଭୋର। ନା କେହି ନାହିଁ ଶତ୍ରୁ ଏଠି, କେହି ନାହିଁ ନିଜର। ପ୍ରିୟ ସତୀର୍ଥ, ଏବେ ଆମେ ନିଜେ ନିଜେ ନିଜ ଘର, ନିଜେ ଯାତ୍ରୀ ପାନ୍ଥଶାଳା, ନିଜେ ନିଜେ ନିଜ ଯାତ୍ରା ପଥ। ଏବେ ଆମେ ନିଜେ ନିଜେ ନିଜ ଘର, ନିଜେ ଯାତ୍ରୀ ପାନ୍ଥଶାଳା, ନିଜେ ନିଜେ ନିଜ ଯାତ୍ରା ପଥ।

ହଁ ଶ୍ରୋତା ବନ୍ଧୁ, ଫେରିବାର ବେଳ ତ ଏମିତି, ଛାଡ଼ିଯାଏ କିଛି ସ୍ମୃତି ଏବଂ ଦେଇଯାଏ କିଛି ପ୍ରତିଶ୍ରୁତି। ତେବେ ପୁଣି ଥରେ ଭେଟ ହେବାର ପ୍ରତିଶ୍ରୁତି ଦେଇ ଆଜି ପାଇଁ ରହୁଛୁ। ନମସ୍କାର।

ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ମଷ୍ଟୁଡ଼ା ଘଡ଼ିରେ ରାତି 10:00 ପ୍ରଚାର କରୁଛୁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ଅଯୋଧ୍ୟା ନାୟକ ଏବଂ ସାଥୀ।

0: ହେ ମନ ସବରା, ଏ ଭବ କାରଣ କହିଲେ କି, ଏ ସାରା ସଂସାରଟା ଗୋଟାଏ ହେଲା ଜଙ୍ଗଲ, ଏ ଜଙ୍ଗଲ ମଧ୍ୟରେ ତୁ ଆଜି ଶିକାର ଅନ୍ୱେଷଣ କରୁଛୁ,
1: ଠିକ,
0: ତୁ ଏମିତି ଶିକାର ଅନ୍ୱେଷଣ କଲେ କଣ ଶିକାର ପାଇପାରିବୁ
1: ନା? ହେଇପାରିବ ନା?
0: ତତେ ଆଗ ଦେଖିବାକୁ ପଡିବ, ତାହେଲେ ତୁ କଣ ଦେଖିବୁ?
1: କଣ?

0: ଆଖି ଆଗରେ ଯେଉଁ ବୃକ୍ଷ ରହିଛି ଏ ମାନବ ବୃକ୍ଷରେ ଶୁଆସାରି ଚଢ଼େଇ ଦୁଇଟି ବସିଛନ୍ତି, ଶୁଆସାରି ଏ ମାନବ ବୃକ୍ଷରେ କିଏ ଜୀବ ଏବଂ ପରମ।
1: ଆଚ୍ଛା,
0: ତାହେଲେ ଏ ବୃକ୍ଷରେ ଆଉ ହେଇଛି କ'ଣ?
1: କ'ଣ ହେଲା?

ତାହେଲେ ଏ ବୃକ୍ଷରେ ହେଇଛି କ'ଣ? ସପ୍ତ ପ୍ରକାର ବଳକଳ ରହିଛି, ମେଦ, ଅସ୍ଥି, ମଜା, ଚର୍ମ, ଏଇଭଳି ସପ୍ତ ପ୍ରକାର ବଳକଳ ବେଢ଼ି ରହିଛି। ଆଉ ହେଇଛି କ'ଣ? ତିରଙ୍ଗ ସୁମନ ବେନି ଗୋଟି ଫଳ ଭୁଞ୍ଜୁଛନ୍ତି ଶୁଆ ସାରି। ତାହେଲେ ଇଉଳା ପିଉଳା ଶିଶୁମନା ସତରଜତମ, ତାହେଲେ ପାଞ୍ଚ ମନ ପଚିଶ ପ୍ରକୃତି ମଧ୍ୟ ରହିଛି। ଆଉ ହେଇଛି କ'ଣ?

0: ଦୋଳି ହପ୍।
1: ତାହେଲେ ଦିନେ ଅଗସ୍ତି ମୁନିଙ୍କର ନିକଟରେ ବିଲଙ୍କା ବିଲଙ୍କେ ନରେଶ ଆସି ଉପସ୍ଥିତ ହୋଇଛନ୍ତି। ହେମ ହସି ତବ ମୁଖୁ ହରଣ ଶରଣ ଶୁଣି କରି ପବିତ୍ର ମୁଁ କରୁଛି ଶ୍ରବଣ। ଆପଣ ଯାହା କହୁଛନ୍ତି ଆପଣଙ୍କର କଥା ଗୁଡ଼ିକୁ ମୁଁ ଶ୍ରବଣ କରୁଛି କି କନ୍ନଡ଼।

ଆଉ ଯେତେ ଅସାଧ୍ୟକୁ ସାଧ୍ୟ କରିଛନ୍ତି କୁଷ୍ଠ ତା ମଧ୍ୟ ବଡ଼ ଅସାଧ୍ୟ ରାଜ ଜମା ଗୋଷ୍ଠ କି ତାହେଲେ ଯେତେ ବଡ଼ ଅସାଧ୍ୟକୁ ସାଧ୍ୟ କରିଛନ୍ତି କେ ନା କୃଷ୍ଣ ତାହେଲେ ତାଙ୍କ ନଗରଟା କୋଉଠି ମଣ୍ଡଳ ନଗରରେ ତାର ରାଜଧାନୀ ବିଚକ୍ଷଣ ମନ୍ତ୍ରୀ ବିଚାର ପାଳେ ସେ ବନିକି ହଉ ହଉ ଯେତେ ବଡ଼ ଅସାଧ୍ୟକୁ ସାଧ୍ୟ କରିଛନ୍ତି କୃଷ୍ଣ ତା ମଧ୍ୟ ବଡ଼ ଅସାଧ୍ୟ ରାଜ ଜେମା ଗୋଷ୍ଠ ମଣ୍ଡଳ ନଗ୍ରହ ତାର ରାଜଧାନୀ ବିଚକ୍ଷଣ ମନ୍ତ୍ରୀ ବିଚାର ପାଳେ ସେ ଅବନିକି।

0: ତାହେଲେ କରିଛନ୍ତି କ'ଣ ଭାଇନା? ଲୁହାର ଚମ ମୂର୍ତ୍ତିକୁ ନିର୍ମାଣ କରି ଆଜି ଜେମା ଗୋଷ୍ଠ ରାଜା ପୂଜା କରୁଛନ୍ତି,
1: ପୂଜା କରୁଛନ୍ତି ଆଉ।
0: ତାହେଲେ ହେଇଛି କ'ଣ?
1: ତିନି
0: ଲକ୍ଷ ତେୟାଣୁ ଶ୍ରୀ ବର ଶେଷ ମଣ ଜେମା ଗୋଷ୍ଠ ରାଜନଙ୍କୁ ହେଲା ପରସ ନଦୀ।
1: ଗୋବିନ୍ଦ ରାମ ହରି ହରି ରାମ ଗୋବିନ୍ଦ ଭଜ
0: ଅଭିର୍ଭାବ ହୋଇଣ କହିଲେ ପ୍ରେତପତି,
1: ଆଚ୍ଛା
0: ସେବାରେ ସନ୍ତୁଷ୍ଟ ମୁଁ ହୋଇଲି ନୃପତି କି।
1: ହଜ ଗୋବିନ୍ଦ ରାମ ହରି ହରି ରାମ ଗୋବିନ୍ଦ ଭଜ।
0: ତାହେଲେ ଅଭିର୍ଭାବ ହୋଇଣ କହିଲେ ସେ ଯମ ମୃତ୍ତି,
1: ହଁ ହଁ
0: ତୋ ସେବାରେ ସନ୍ତୁଷ୍ଟ ମୁଁ ହୋଇଲି
1: ନୃପତି।

0: ତାଙ୍କ ବିଷ୍ଟାରୁ ତାତ ତରୁ ଜାତ ଯଥାକି
1: ଭଜ ଗୋବିନ୍ଦ ରାମ ହୋଇ ହୋଇ ରାମ ଗୋବିନ୍ଦ ଭଜ।
0: ତାହେଲେ ହେଇଛି କ'ଣ, ଗୋମୟରୁ ନୀଳତ୍ପଳ ସାମୁକାରୁ ମୁକ୍ତା କାକ ବିଷ୍ଟାରୁ ଅର୍ଥାତ ତୋର ଜାତ ଯଥା ଫେରାଣୀ ଗର୍ଭରୁ ଜନ ମିଲା କାମ କଳା ଓ ରସାରେ ଉପ

0: ଝିଅ ହଉ ଭାଇନା ନୂଆ ମାଠିଆରେ ଝିଅ ଚାକିରି କରିଲ ଦୂର ବିଦେଶ ହ କିପରି ହଇଲା ପୁଅ
1: ରହିଯା ରଘୁ
0: ଆଜ୍ଞା
1: ହଁ ଏହି ସମୟରେ ହେଇଛି କ'ଣ ଆଜି ନୃପତିର ନୂତନ କୁଆଁରୀଟିଏ ଜନ୍ମ ହୋଇଛି କୁଆଁ କୁଆଁ ରାବ କରୁଛି
0: ଆଚ୍ଛା
1: ଦାସୀ ଏ ଚନ୍ଦନ କାଠ ଏନ୍ତୁଡ଼ି ଜାଳିଲେ ସ୍ୱର୍ଣ୍ଣ ସାମୁକାରେ ରାଭି ଛେଦନ କରିଲେ କି
0: ଗୋବିନ୍ଦ

0: ନରିଙ୍କି ଦେଖିଛି ନୟନ ଆଚ୍ଛା କହୁଁ ସେ ସଭାରେ ଗଳିବ ମୋ କନ୍ୟାର ତନ
1: କି ନୂଆ ନଙ୍ଗଳ ରହିଶ ଭାଇନା ନୂଆ ନଙ୍ଗଳ ରହିଶ
0: ହଉ ଏମିତି ଆଉ ଆହା ଏହି ସମୟରେ ହେଇଛି କ'ଣ
1: ହଁ
0: ଯେତେବେଳେ କି ଝିଅଟି ଆଜି ଯୌବନ ଅବସ୍ଥାକୁ ହେଇଯାଇଛି
1: ଆଚ୍ଛା ଆଚ୍ଛା
0: ପନ୍ଦର ବର୍ଷ ଆରମ୍ଭ ଷଷ୍ଠମ ଦିନରେ ରଜସ୍ଥଳା ହେଲା ବାଡ଼ି
1: ଚନ୍ଦ୍ରର ବାସର
0: ଥକା ଏ ଦିନ ହୋଇଗଲା ଗତ ଦିନ ଜମା ଗୋଷ୍ଠ ନରନାଥ ସରସ୍ୱତୀ କିନ ରିଙ୍କି ଦେଖିଛି ନୟନ ତ ସ୍ୱର୍ଗ ସ

ତାହେଲେ ହେଇଛି କ'ଣ ଏତେ ଚିତ୍ତେ ଭାଳିବା କାଳରେ ବୈବ ସୁତ ମୃଗେଶ ନରେଶ ସେଠାରେ ଉପସ୍ଥିତ ଗୋଷ୍ଠ ରାଜ ନର ଅଟେ ସେ ମିତ୍ରକୁ ଦେଖି ଫୁଲ କି।

0: ଧରିବା ଉଚିତ ସର୍ବଶାସ୍ତ୍ରରେ
1: ଘଟଣା
0: ମିତ୍ରକୁ ଦେଖି ଫୁଲ କି ଗଲା ତାର ଗାତ୍ର ଯେତେବେଳେ କି ମିତ୍ର ପହଞ୍ଚି ଯାଇଛନ୍ତି
1: ମିତ୍ର କେତେ ଆନନ୍ଦ
0: ଆନନ୍ଦ ହେଇଯାଇଛନ୍ତି ଏ ସମୟରେ ହେଇଛି କ'ଣ

0: ହେ ମୈତ୍ରେ, ଆଜି ଝିଅଟି ମୋର ଅପୂର୍ବ ସୁନ୍ଦରୀ, ଉମା ଉମା ସାବିତ୍ରୀ ସମାନ ହୋଇପାରିବେ ନାହିଁ,
1: ଏହି ତୁଳନା ଏ
0: ଝିଅକୁ ମୁଁ କାହା କରେ ଅର୍ପଣ କରିବି, ମୋତେ କହ।
1: ହଁ,
0: ଏ ସମୟରେ ମିତ୍ର ହିତ ଉପଦେଶ ମାନ।

0: ଏହି ସମୟରେ ଆଜି କରିଛନ୍ତି କ'ଣ
1: ହେଲା ଆଜ୍ଞା?
0: କନ୍ୟା ହସ୍ତରେ ଆଜ୍ଞା ବର୍ଣ୍ଣମାଳା ଦେଇ ଆଜି ସଭା ମଣ୍ଡପକୁ ନେଉଛନ୍ତି। ତାହେଲେ ସଭା ମଣ୍ଡପକୁ ଯିବା ସମୟରେ
1: ଆଜ୍ଞା ବର୍ଣ୍ଣମାଳାଟା ଆଗରୁ ନି ଅଛି ନା? ଆଉ
0: ବର୍ଣ୍ଣମାଳା ଆଗରୁ ଅଛି ପୂର୍ବରୁ।
1: ଆଚ୍ଛା ଆଚ୍ଛା ଆଚ୍ଛା।
0: ଏହି ସମୟରେ ଆଜି ସେ ଦେଖାଯାଉଛି କିପରି
1: କେମିତି ଦେଖାଯାଉଛି କିପରି ଦେଖାଯାଉଛି ଆଜ୍ଞା?
0: ଆଜି ସଖୀ ଗହଳରେ କାମ କଳା ଛିଡ଼ା ହୋଇଛନ୍ତି, ବର୍ଣ୍ଣମାଳା ଧରି ଚାଲିଛନ୍ତି, କିପରି ସଭା ଦେଖାଯାଉଛନ୍ତି। ସଖୀ ମେଳେ ରାଜ ଜେ ମା।

0: ହେଇଛି କ'ଣ, କାଟିଛି ଚୈତନ୍ୟ କଲି ତାପରେ ସୁନା ଟିକିଲି ରୂପ ଗଟି ଦିଶେ ତାର ଝିଲିମିଲି ହେଇଛି କ'ଣ,
1: କ'ଣ
0: ନୟନେ ରଞ୍ଜିଛି।

0: ତାହେଲେ ଝୁମୁ ଝୁମୁ ଝୁମୁ କା ଏତା ପାଦ ଝୁଣ୍ଟିଆ
1: ହଁ ସଖୀ ମେଳେ ରାଜଜମା ହୋଇଛି ଠିଆ।
0: ଏଇ ସମୟରେ ହେଇଛି କ'ଣ
1: କ'ଣ ହେଲା ଆଜ୍ଞା?
0: ସେ ପୁଷ୍ପଧନ ନାବାଳକୁ ଧରିଛି।
1: ଆଚ୍ଛା
0: ଚାଲିଛି,
1: ଧୀରେ ଧୀରେ ଚାଲିଛି।
0: ତାହେଲେ କିପରି ଭାବରେ ଚାଲିଛି?
1: ଆଚ୍ଛା
0: ଏ ଚତୁରୀ ଚାତୁରୀ ଗରୀ କାହିଁ ଚମକି ଗଲା ମମତୀ, ଏ ଚତୁରୀ ଚାତୁରୀ ଗରୀ କାହିଁ ଚମ।

0: ରାଜା ମାନେ ସବୁ ଚାହିଁ ବସିଛନ୍ତି,
1: ଦେଖୁଛନ୍ତି ଆଉ
0: ଏହି ସମ

ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 10:30 ପ୍ରଚାର କରୁଛୁ ଆକାଶବାଣୀର ଚିର ସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ। ସବୁଦିନ ପାଇଁ ଆଲୋକରେ ରହି ଦେଇଦିଅ ମୋତେ ଅନ୍ଧକାର, ଅନ୍ଧକାରକୁ ଅନ୍ଧ ପରି ମୁଁ ଭାବିନେବି ତୁମ ଉପହାର। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ତାନସେନ ସିଂ ହରିହର ସେଠୀଙ୍କ ରଚନାରୁ।

ଏ ପାଖେ ଜଳୁଛି ସୂର୍ଯ୍ୟ ମୋ ପାଇଁ, ସେ ପାଖେ ଜଳେ ଜହ୍ନ, ଦୁଇ ସୀମାରେଖା ମଝିରେ ରହି ମୁଁ ଜାଳୁଛି ନିଜର ମନ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ହରିହର ସେଠୀଙ୍କ ଅନ୍ୟ ଏକ ରଚନାରୁ କଣ୍ଠଦାନ କରିଛନ୍ତି ଗୀତାରାଣୀ ଦାସ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଦୂରତା ମାପିବାକୁ ମାପି ଚୁପି ଚାଲିବାକୁ ଆଉ ଭଲ ଲାଗେ ନାହିଁ। ବାହାନା ବୁଝିବାକୁ ପର ପାଇଁ ଜଳିବାକୁ ଆଉ ମୋର ଇଚ୍ଛା ନାହିଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ଗୀତାରାଣୀ ଦାସ। ଗୀତ ରଚନା ହରିହର ସେଠୀ।

କେହି ନା କେହି ତ ବୁଝିବା ଜରୁରୀ, ଦୁଃଖ ପରି ସୁଖ ନାହିଁ। କିଛି ନା କିଛି ତ ବା ଦରଦ ଜରୁରୀ ଦୁଃଖକୁ ଚିହ୍ନିବା ପାଇଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ତାନସେନ ସିଂ ହରିହର ସେଠୀଙ୍କ ରଚନାରୁ।

କିଏ ଦେଲା ଏତେ ଶୋଷ ଏଇ ଛୋଟ ଜୀବନରେ, କିଏ ଦେଲା ଅବଶୋଷ ଜୀବନର ସପନରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଗୀତାରାଣୀ ଦାସ ହରିହର ସେଠୀଙ୍କ ଅନ୍ୟ ଏକ ରଚନାରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: ଚାଲ ଆମେ ଗାଇଯିବା ମିଳନର ଗୀତ, ସାତ ସୁରେ ଭରିଦେବା ଜୀବନ ସଙ୍ଗୀତ। କାର୍ଯ୍ୟକ୍ରମର ଶେଷ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ଗୀତାରାଣୀ ଦାସ। ଗୀତ ରଚନା ହରିହର ସେଠୀ।